ଆକାଶବାଣୀ ବ୍ରହ୍ମପୁର ଆଜି ରବିବାର 1948 ଶତାବ୍ଦ ଜ୍ୟେଷ୍ଠ ମାସ 31 ଦିନ ଇଂରାଜୀ 2026 ମସିହା ଜୁନ୍ ମାସ 21 ତାରିଖ ସମୟ ଷ୍ଟୁଡ଼ିଓ ଘଡ଼ିରେ ସକାଳ 5:58:30 ସକାଳର ଏହି ଶାନ୍ତ ଶୀତଳ ମନୋରମ ପରିବେଶରେ ଶ୍ରୋତାବନ୍ଧୁଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 100.6 ମେଗାହର୍ଟ୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ପ୍ରସାର ଭାରତୀ ମୋବାଇଲ୍ ଆପ୍ ନ୍ୟୁଜ୍ ଏଆର୍ ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି।

ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି। ଲକ୍ଷାଧିକ ଲୋକ ଯୋଗାଭ୍ୟାସରେ ସାମିଲ ହୋଇ ସୁସ୍ଥ ଜୀବନ ପାଇଁ ଯୋଗକୁ ଦୈନନ୍ଦିନ ଜୀବନର ଅଂଶ କରିବାକୁ ସଂକଳ୍ପ ନେଉଛନ୍ତି। ମଧ୍ୟପ୍ରଦେଶର ଜବଲପୁରଠାରେ ଆଜି ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇଥିଲେ। ସଦରସ୍ଥିତ ଗ୍ୟାରିସନ୍ ପଡ଼ିଆରେ ଏହି ଯୋଗ ଉତ୍ସବ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ରାଜ୍ୟପାଳ ମଙ୍ଗୁଭାଇ ପଟେଲ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ପରେ ରାଷ୍ଟ୍ରପତି କୁନୋ ଜାତୀୟ ଉଦ୍ୟାନ ଗସ୍ତ କରି ସେଠାରେ ବସବାସ କରୁଥିବା ସହରିଆ ଆଦିବାସୀ ସମ୍ପ୍ରଦାୟ, ଚିତା ଟ୍ରାକର ଏବଂ କ୍ଷତ୍ରିୟ ଦଳଗୁଡ଼ିକ ସହ ଆଲୋଚନା କରିବେ। ଆନ୍ତର୍ଜାତିକ ଯୋଗ ଦିବସର ଅବ୍ୟବହିତ ପୂର୍ବରୁ ଗତକାଲି ବିଦେଶର ବହୁ ସ୍ଥାନରେ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାନାଡ଼ାର ଟରଣ୍ଟୋଠାରେ ସରକାରୀ ଅଧିକାରୀ, କୂଟନୀତିଜ୍ଞ, ଯୋଗ ପ୍ରଶିକ୍ଷକ ଓ ବିଭିନ୍ନ ସମ୍ପ୍ରଦାୟର ନେତୃବୃନ୍ଦମାନେ ଯୋଗାଭ୍ୟାସ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଭାରତର କନସୁଲ ଜେନେରାଲ ଯୋଗର ଅସାଧାରଣ ଶକ୍ତି ବିଷୟରେ ଉପସ୍ଥାପନ କରି ଏହାର ଉପକାରିତା ସମ୍ପର୍କରେ ସୂଚନା ଦେଇଥିଲେ। ବ୍ରାଜିଲରେ ଭାରତୀୟ ଦୂତାବାସ ପକ୍ଷରୁ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ରାଷ୍ଟ୍ରଦୂତ ଦିନେଶ ଭାଟିଆ ଯୋଗ ଦିବସର ମହତ୍ତ୍ୱ ସମ୍ପର୍କରେ କହିଥିଲେ। ଡେନମାର୍କରେ ରାଷ୍ଟ୍ରଦୂତ ମନୀଷ ପ୍ରଭାତଙ୍କ ଅଧ୍ୟକ୍ଷତାରେ ଯୋଗ ଦିବସ ପାଳନ କରାଯାଇଥିଲା। ୱାଶିଂଟନ ଡିସିରେ ମଧ୍ୟ ଶତାଧିକ ନାଗରିକ ଯୋଗ ଦିବସ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ 1500ରୁ ଅଧିକ ବରିଷ୍ଠ ନାଗରିକ ଭାଗ ନେଇଛନ୍ତି। ସୁସ୍ଥ ଆୟୁ ପାଇଁ ଯୋଗ ବାର୍ତ୍ତା ନେଇ ମନ୍ତ୍ରଣାଳୟ ପକ୍ଷରୁ ମାନସିକ ସୁସ୍ଥତା ଏବଂ ଦୀର୍ଘ ଜୀବନ ଲାଗି ଯୋଗକୁ ଦୈନନ୍ଦିନ ଜୀବନର ଅଂଶବିଶେଷ ଭାବେ ଅଭ୍ୟାସ କରିବା ଲାଗି ଏହି କାର୍ଯ୍ୟକ୍ରମରେ ସଚେତନତା ସୃଷ୍ଟି କରାଯିବ ବୋଲି କହିଛି। ସୂଚନା ଅନୁଯାୟୀ ବରିଷ୍ଠ ନାଗରିକମାନେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଶେଷ ଯୋଗାଭ୍ୟାସ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କୋଲକାତାରେ ଭାରତୀୟ ନୌସେନାର 3ଟି ଯୁଦ୍ଧପୋତ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଆଗ୍ରହକୁ ନୌସେନାରେ ସାମିଲ କରିବେ। ଏହି 3ଟି ଜାହାଜ ସମ୍ପୂର୍ଣ୍ଣ ଭାବେ ଭାରତରେ ନିର୍ମାଣ କରାଯାଇଥିବା ବେଳେ ଆତ୍ମନିର୍ଭର ଭାରତ ଓ ସ୍ୱଦେଶୀ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ସଫଳତା ବୋଲି କୁହାଯାଇଛି। ଆଇଏନ୍ଏସ୍ ଦୁନାଗିରି

0: ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥାଏ। ସୁସ୍ଥ ଆୟୁ ପାଇଁ ଯୋଗ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଦ୍ୱାଦଶ ଆନ୍ତର୍ଜାତିକ ଯୋଗ ଦିବସ। ଯୋଗ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିଛି କହିଲେ ପ୍ରଧାନମନ୍ତ୍ରୀ। କୋଲକାତାରୁ 3 ଯୁଦ୍ଧ ଜାହାଜକୁ ଆଜି ଭାରତୀୟ ନୌସେନା ସାମିଲ କରିବେ ପ୍ରଧାନମନ୍ତ୍ରୀ। ଦେଶର 551 ସହରରେ ଆଜି ଅନୁଷ୍ଠିତ ହେବ ନିଟ୍ UG ପୁନଃପ୍ରବେଶିକା ପରୀକ୍ଷା ଏବଂ 3 ସିରିଜ ବିଶିଷ୍ଟ କ୍ରିକେଟ ଫାଇନାଲରେ ଆଜି ଅନୁଷ୍ଠିତ ହେବ ଭାରତ ଏ ଓ ଶ୍ରୀଲଙ୍କା ଏ ଦଳ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଶ୍ରୋତବନ୍ଧୁ ଶୁଣୁଥିଲେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅନୁଷ୍ଠିତ ହେଉଥିବା ପଶ୍ଚିମବଙ୍ଗର କୋଲକାତାଠାରେ ରେଡ୍ ରୋଡ୍ଠାରେ ଦ୍ୱାଦଶତମ ଆନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମ। ପରେ ପରେ ଶୁଣିଲେ ସମାଚାର ପ୍ରଭାତ ମର୍ଣ୍ଣିଂ ନ୍ୟୁଜ୍ ଏବଂ ତାପରେ ଶୁଣିଲେ ଆଞ୍ଚଳିକ ସମ୍ବାଦ ଓ ପରେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବ୍ରହ୍ମପୁର ସମୟ ଷ୍ଟୁଡ଼ିଓ ଘଡ଼ିରେ ସକାଳ 8:48। ଏବେ ଆସନ୍ତୁ ଶୁଣିବା କେତୋଟି ସୁଗମ ସଙ୍ଗୀତ। ତା ପୂର୍ବରୁ ଶୁଣି ନେବା ଏକ ବିଶେଷ ସୂଚନା। ଶ୍ରୋତାବନ୍ଧୁ, ଆଜି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା ଶିଶୁ ରାଜ୍ୟ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ। ଆଜିର ସାନ୍ଧ୍ୟ ଅଧିବେଶନରେ ସମୟ

0: ଶ୍ରୋତାବନ୍ଧୁ ଶୁଣୁଥିଲେ ନରସିଂହ ମହାପାତ୍ରଙ୍କ ରଚନାରେ ଏବଂ ଅକ୍ଷୟ କୁମାର ମହାନ୍ତିଙ୍କ କଣ୍ଠରେ ଏହି ସୁଗମ ସଙ୍ଗୀତଟି ଏହି ଗୀତଟି ସହ ଶେଷ ହେଲା ଆମର ଓଡ଼ିଆ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବ୍ରହ୍ମପୁର ସମୟ ଷ୍ଟୁଡିଓ ଘଡ଼ିରେ ସକାଳ 9 ବାଜିଛି। ଶୁଣନ୍ତୁ ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେ କରି ପ୍ରସାର କରୁଛୁ ବିବିଧ ଭାରତୀର ମୁମ୍ବାଇ କେନ୍ଦ୍ରରୁ।
1: विविध भारती पर इस समय आप सुन रहे हैं चित्रलोक कार्यक्रम। चित्रलोक कार्यक्रम के बाकी गीत इस ब्रेक के बाद।

0: କେବଳ ପାନ ଖାଇକି ମଜା ନେଲେ ହେବ ନାହିଁ ଶ୍ରୋତା ବନ୍ଧୁ, ଆମକୁ ଆମ ଦାନ୍ତର ଯତ୍ନ ନେବାକୁ ପଡ଼ିବ, ନହେଲେ ବିଭିନ୍ନ ରୋଗ ଆମ ଉପରକୁ ମାଡ଼ି ଆସିବ, ଆମେ ରୋଗାକ୍ରାନ୍ତ ହୋଇଯିବା। କାହିଁକି ନା ଦାନ୍ତ ସୁସ୍ଥ ଥିଲେ, ଦାନ୍ତ ମଜବୁତ ଥିଲେ ଆମେ ଆମ ମନପସନ୍ଦର ଖାଦ୍ୟ ଖାଇପାରିବା, କାରଣ ଆମେ ପୁରା ଖାଦ୍ୟ ପ୍ରେମୀ। ନିଜ ମନପସନ୍ଦର ଖାଦ୍ୟ ଖାଇବାକୁ ହେଲେ ଦାନ୍ତକୁ ସୁଦୃଢ଼ ରଖିବାକୁ ପଡ଼ିବ। ଦାନ୍ତକୁ ସୁଦୃଢ଼ ରଖିବା ପାଇଁ ଆମକୁ ଏହିସବୁ ବିଷୟରେ ଜାଣିବାକୁ ପଡ଼ିବ ଯେ ଦାନ୍ତକୁ ସୁଦୃଢ଼ ରଖିବା କେମିତି। ସେଥିପାଇଁ ତ ଏଇଥର ବିଷୟବସ୍ତୁ ସୁନ୍ଦର ଦାନ୍ତ ଏବଂ ତା'ର ଯତ୍ନ। ଏ ସମ୍ପର୍କିତ ସମସ୍ୟାକୁ ନେଇ ଆପଣ ଜୁନ୍ 10 ତାରିଖ ଦିନ ଫୋନ୍ ଯୋଗେ ଆମକୁ ଯେଉଁ ପ୍ରଶ୍ନ ପଚାରିଥିଲେ ତା'ର ଉତ୍ତର ଦେବା ପାଇଁ ଏବଂ ବିସ୍ତୃତ ଭାବରେ ଏ ବିଷୟରେ ଆଲୋଚନା କରିବା ପାଇଁ ଆମ ଷ୍ଟୁଡ଼ିଓରେ ଉପସ୍ଥିତ ଥିଲେ ମୁଖ ଏବଂ ମୁଖମଣ୍ଡଳ ଶଲ୍ୟ ଚିକିତ୍ସା ବିଭାଗର ଆସୋସିଏଟ୍ ପ୍ରଫେସର ଡକ୍ଟର ଦେବାଶିଷ ସାହୁ। ସାର୍ ନମସ୍କାର, କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ।
1: ହ୍ୟାଲୋ,
0: ନମସ୍କାର।
1: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ

0: ସେନ୍ସିଟିଭିଟି ଷ୍ଟାର୍ଟ ହୋଇଯାଇଥାଏ।
1: ତ ଆପଣ ଯୋଉ କହିଲେ ମାତାମଥ ଜୋରେ ଘସିବା ଦରକାର ନାହିଁ, ଆପଣ କହିଲା ଭଳି ପ୍ରୋସିଜର୍ରେ ଘସିବା ଦରକାର ନାହିଁ,
0: ପ୍ରପର୍ ବ୍ରସିଂ ଟେକ୍ନିକ୍ ଆଉ ଅଲ୍ଟ୍ରାସଫ୍ଟ ବ୍ରସ୍ ଆମେ ଡେଣ୍ଟିଷ୍ଟକୁ ଯିବା ଦରକାର ନାହିଁ। ଏହା ଏକ ଭ୍ରାନ୍ତ ଧାରଣା, ଅନେକ ଦାନ୍ତ ମାଡ଼ି ସମସ୍ୟା ଆରମ୍ଭରେ ବେଦନା ବିନା ହୋଇଥାଏ, ତେଣୁ ନିୟମିତ ଯାଞ୍ଚ ଆବଶ୍ୟକ ହୋଇଥାଏ।
1: ଆପଣ କହିଲେ ଯେ ଆମର ପେନ୍ ନଥିବ କିନ୍ତୁ ରୋଗ ହେଇଯିବ, ଧରିନିଅନ୍ତୁ ଆମେ କେମିତି ଜାଣିବା ଯଦି ମୁଖ କର୍କଟର ପ୍ରାରମ୍ଭିକ ଲକ୍ଷଣଟା କ'ଣ ହେଇପାରେ? ଆପଣ କହିଲେ ନା କିଛି କଷ୍ଟ ବି ନଥିବ, ରୋଗ ହେଇଯିବ ତ ଆମେ ଜାଣିପାରିବୁନି, କ'ଣ କିଛି ଲକ୍ଷଣ ଦେଖାଯିବ କି?
0: ଦୀର୍ଘ ଦିନ ଧରି ଘା ଶୁଖୁନଥିବ, ମାନେ ମୋର ଦେନ୍ 21 ଡେଜ୍, ଦୀର୍ଘ ଦିନ ଧରି ଘା ଶୁଖୁନଥିବ, ଲାଲ କିମ୍ବା ଧଳା ଦାଗ, କୌଣସି ସ୍ପାଇସି ଖାନା ଖାଇଲେ, ମସଲା ଜାତୀୟ ଖାଦ୍ୟ ଖାଇଲେ ବର୍ନିଂ ସେନ୍ସେସନ୍ ହେଉଥିବ, ଏଇ ଯାକ ହେଉଛି ଅଏଲ୍ କ୍ୟାନ୍ସର୍ର ପ୍ରାଇମେରୀ ଲକ୍ଷଣ, ପ୍ରାଥମିକ ଲକ୍ଷଣ।
1: ତ ଆମେ ମନେକର ସଫା କରୁଛେ ପ୍ରତିଦିନ ଦାନ୍ତକୁ, କିନ୍ତୁ ଆମକୁ ଲାଗୁଛି ଯେ ଆହୁରି ସୁନ୍ଦର ଦରକାର ଆମ ଦାନ୍ତ, ଯେମିତି ପୁରା ହ୍ୱାଇଟ୍ ଦରକାର ହେଲା, ସେଥିପାଇଁ ସ୍କେଲିଂ କରୁଛନ୍ତି ଆଜିକାଲି। ବହୁତ ଜଣଙ୍କ ଧାରଣା ଯେ ଆମେ ସ୍କେଲିଂ କଲେ ଦାନ୍ତ ଢିଲା ହେଇଯିବ, ପ୍ରକୃତରେ ଏଇଟା ସତ କି?
0: ଏଇଟା ଦାନ୍ତ ସ୍କେଲିଂ କଲେ ଦାନ୍ତ ଢିଲା ହୋଇନଥାଏ। ସ୍କେଲିଂ ମାନେ କ'ଣ? ସଫା କରାଯାଏ, ସଫା କରିବା ମାନେ ଦାନ୍ତରେ ଜମିଥିବା ମଇଳା କାଲକୁଲସ୍ ହେଉ କି ପ୍ଲାକୁ ଏହା ବାହାର କରିଥାଏ, ଏହା ଦାନ୍ତ ଓ ମାଡ଼ିକୁ ସୁସ୍ଥ ରଖେ।
1: ତାହେଲେ ଆମେ ସ୍କେଲିଂ କରୁ ସେଟା ଏମିତି କେତେ ଦିନ ଗେପ୍ ଅଛି ନା, ଥରେ କରିଦେଲେ ମାନେ ହେଇଗଲା?
0: ଛଅ ମାସକୁ ଥରେ ଆପଣ କରିପାରିବେ,
1: ଛଅ ମାସ ଗେପ୍ ଦରକାର
0: ଅନ୍ତତଃ।
1: ହେଲେ ବହୁତ ଲୋକଙ୍କ ଧାରଣା ଅଛି ଯେତେବେଳେ ଦରକାର ପଡୁଛି, ବୟସ ହେଲେ ଦରକାର ପଡୁଛି, ନିହାତି ଯେଉଁଟା ଆବଶ୍ୟକ ହେଉଛି ଦାନ୍ତ ଉପୁଡ଼ିବାକୁ ପଡୁଛି, ତ ସେ ଜାଗାରେ ଆମେ ଦାନ୍ତ ନିହାତି ଭାବରେ ଉପୁଡ଼ିବା, ୟାର ପ୍ରଭାବ ଶରୀରର ଅନ୍ୟ କୌଣସି ଅଂଶ ଉପରେ ପଡୁଛି କି? ଖରାପ ପ୍ରଭାବ
0: ମାନେ ଏହା ଏକ କୌଣସି ବୈଜ୍ଞାନିକ ଆଧାର ନାହିଁ। ଶରୀର କେତେ ଜଣ କହୁଛନ୍ତି ଦୃଷ୍ଟିଶକ୍ତି କମିଯାଏ, ଦୃଷ୍ଟିଶକ୍ତି କମିଯାଏ, ଏହାର ଦାନ୍ତ ଉପାଡ଼ିଲେ ଆଖିର ଦୃଷ୍ଟିଶକ୍ତି କମିଯାଏ, ଏହାର କୌଣସି ବୈଜ୍ଞାନିକ ଆଧାରିତ ନାହିଁ। ଦାନ୍ତ ଉପାଡ଼ିବା ଓ ଆଖି ଦୃଷ୍ଟିଶକ୍ତି ମଧ୍ୟରେ କୌଣସି ସମ୍ପର୍କ ନାହିଁ।
1: ତାମାନେ ଦାନ୍ତ ଉପାଡ଼ିଲେ ଶରୀର ଅନ୍ୟ କୌଣସି ଉପରେ
0: ଅନ୍ୟ କୌଣସି ଅଂଶ ମାନେ ଦୃଷ୍ଟିଶକ୍ତି
1: ମୁଖ୍ୟତଃ ଆଖି ଉପରେ କିଛି ପ୍ରଭାବ ପଡ଼ିବାର
0: କିଛି ପ୍ରଭାବ ନାହିଁ।
1: କିନ୍ତୁ ଆମେ ଜାଣିଛେ ଏଇଟା ଯଦି ବଡ଼ ମାନେ ହେଲେ ତାକୁ କଷ୍ଟ ହେଲା ନହେଲେ ଆମେ କହିପାରିବା, ଡକ୍ଟର ପାଖକୁ ଯାଇପାରିବା। ଛୋଟ ଶିଶୁମାନଙ୍କ ପାଇଁ ସେମାନେ ତ କହିପାରିବେନି ନା କିଛି, କିନ୍ତୁ ତଥାପି ଆମେ ସେମାନଙ୍କ ଦେହକୁ ଜାଗ୍ରତ ଯେହେତୁ ନେଉଛେ, ତାଙ୍କୁ ସୁସ୍ଥ ରହିବା ପାଇଁ ସେମାନେ ଆମେ ଶିଶୁଙ୍କୁ ପ୍ରଥମେ କେବେ ଡେଣ୍ଟିଷ୍ଟଙ୍କ ପାଖକୁ ନେବା ଉଚିତ?
0: ପ୍ରଥମ ଦାନ୍ତ ଆସିବାର ଛଅ ମାସ ମଧ୍ୟରେ ଆମେ ତାଙ୍କୁ ନେଇକି ଡେଣ୍ଟିଷ୍ଟର ପରାମର୍ଶ
1: ଦେଖାଇଦେବା ଦରକାର,
0: ପରାମର୍ଶ କରିବା ଦରକାର।
1: ପାଖାପାଖି ଜନ୍ମ ଛୁଆର କୋଉ ମାସରେ ଦାନ୍ତ ଉଠେ?
0: ନର୍ମାଲ ମଣିଷ
1: ଛଅ ମାସରେ ଦାନ୍ତ ଉଠିଯାଏ,
0: ଦାନ୍ତ ଉଠିଯାଏ,
1: ତାପରେ ସେ ଯାଇକି ଡକ୍ଟରଙ୍କ ସହିତ ଗୋଟେ ଥର ଦେଖା
0: ପଡ଼ିଥିବ।
1: ଦାନ୍ତକୁ ସୁସ୍ଥ ରଖିବା ପାଇଁ, ଭଲ ରଖିବା ପାଇଁ କ'ଣ କ'ଣ ଉପରେ ଗୁରୁତ୍ୱ ଦେବା ଦରକାର?
0: ଦିନକୁ ଦୁଇଥର ଦାନ୍ତ ଘଷିବା, ଫ୍ଲସ୍ କରିବା, ସୁସ୍ଥ ଖାଦ୍ୟ ଖାଇବା, ତମାଖୁ ଠାରୁ ଦୂରରେ ରହିବା, ନିୟମିତ ଡେଣ୍ଟିଷ୍ଟଙ୍କ ପରାମର୍ଶ ନିଅନ୍ତୁ।
1: ଦାନ୍ତକୁ ନେଇକି କ'ଣ କ'ଣ ବଡ଼ ବଡ଼ ରୋଗ ବି ହେଇପାରେ?
0: ଦାନ୍ତକୁ ନେଇକି କ୍ୟାନ୍ସର ବି ହେଇପାରେ, ଦାନ୍ତର ଇନଫେକ୍ସନ୍ କ୍ୟାନ୍ ସ୍ପ୍ରେଡ୍ ଟୁ ଦ କାର୍ଡିଓଭାସ୍କୁଲାର ରିଜନ୍ ଅଲ୍ସୋ।
1: ସେଥିପାଇଁ ଆମକୁ ଦାନ୍ତକୁ ସୁସ୍ଥ ରଖିବା ନିହାତି ଆବଶ୍ୟକ।
0: ଦାନ୍ତ ନଥିଲେ ଆପଣ ଚୁବି ପାରିବେନି, ନ ଚୁବେଇଲେ ଆପଣ ଗେଷ୍ଟ ଯାହାଦ୍ୱାରା କି ଦାନ୍ତକୁ ଆପଣ
1: ଗିଳେଇବେ,
0: ଯାହାଦ୍ୱାରା ଗେଷ୍ଟିକ ପ୍ରୋବ୍ଲେମ ବି ହେଇପାରେ।
2: ଆଉ ନାହିଁ ଚିକିତ୍ସା ପାଇଁ ଖର୍ଚ୍ଚ ଚିନ୍ତା,
3: ସାମ ହସ୍ପିଟାଲ ବ୍ରହ୍ମପୁରରେ ଆୟୁଷ୍ମାନ ଭାରତ PMJAY ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା DJAY ଏବଂ ବୟବନ୍ଦନା କାର୍ଡରେ ଚିକିତ୍ସା ହୋଇପାରୁଛି।
2: ଏଠାରେ 24 ଘଣ୍ଟିଆ ଆପାତକାଳୀନ ସେବା, ICU, SDU, ଡାଇଲିସିସ, କ୍ୟାନ୍ସର ଚିକିତ୍ସା, ଅଙ୍କୋଲୋଜି, କାର୍ଡିଓଲୋଜି, ନ୍ୟୁରୋଲୋଜି, ଅର୍ଥୋପେଡିକ, ସ୍ତ୍ରୀ ଓ ପ୍ରସୂତି ରୋଗ, ୟୁରୋଲୋଜି, ENT, ଚକ୍ଷୁ ରୋଗ ଏବଂ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ସେବା ଉପଲବ୍ଧ।
3: ଆଜି ହିଁ ଆସନ୍ତୁ ସମ ହସ୍ପିଟାଲ, ସୀତଳପଲ୍ଲୀ, ତାରାତାରିଣୀ ରୋଡ, ବ୍ରହ୍ମପୁର, ସୁଲଭ ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
0: ହ୍ୟାଲୋ,
1: ସ୍ୱାସ୍ଥ୍ୟ ପାଇଁ କଥା ଏ କାର୍ଯ୍ୟକ୍ରମ, ନମସ୍କାର।
4: ନମସ୍କାର ମ୍ୟାଡମ,
1: କିଏ କହୁଥିଲେ?
4: ରାଣୀ କହୁଥିଲି।
1: ଆପଣଙ୍କର କ'ଣ ସମସ୍ୟା ରହିଛି କହିଲେ, କ'ଣ ଜାଣିବାକୁ ଚାହୁଁଛନ୍ତି?
4: ଆଜ୍ଞା, ମୋର ଦାନ୍ତରେ ଗୋଟେ ଛୋଟ କଣା ହେଇଯାଇଛି ସାଇଡ଼ରେ, ତାକୁ ଏ ଯୋଉ ଫିଲ୍ଅପ୍ ନା କ'ଣ କହୁନା ସେଇଟା କରିଥିଲେ,

0: ହୋଇନଥାଏ ରୁଟ୍
1: ବା ଇଞ୍ଜେକ୍ସନରେ ସେଇଟା କାମ ହୋଇଯିବ
0: ଇଞ୍ଜେକ୍ସନ ନାହିଁ ରୁଟ୍ କେନାଲ ମାନେ ଦାନ୍ତକୁ ଫାଷ୍ଟରେ ସଫା କରାଯାଏ ତାପରେ ଡ୍ରେସିଂ କରାଯାଏ ତାପରେ ଫିଲ୍ କରାଯାଏ କୌଣସି ଦାନ୍ତ ଯଦି ପେନ୍ ହେଉଛି ହେଲେ ଫାଷ୍ଟରେ ସଫା କରାଯାଏ ଡ୍ରେସିଂ କରାଯାଏ ତାପରେ ଫିଲ୍ କରି ତାପରେ ଗୋଟେ କ୍ୟାପ୍ଟି ଗୋଟେ ବସାଯାଏ
1: ଏମିତି କିଛି ଅଛି ଯେ ମେଡିସିନରେ ହିଁ ଭଲ ହୋଇଯିବ ରୋଗ ନା ସବୁ ଜିନିଷ କିଛି ନା କିଛି
0: ମେଡିସିନ ଦ୍ୱାରା ଏଇଟା ଜଷ୍ଟ ଏଇଟା କେତେ ଦିନ ପାଇଁ ଭଲ ହେଇଯାଇପାରେ କିନ୍ତୁ ଯେହେତୁ ତ ଦାନ୍ତଟା ତ ହୋଲ୍ ହେଇଯାଇଥାଇପାରେ କି କୌଣସି ତାର ସମସ୍ୟା ଥାଏ ତାକୁ ତ ସମସ୍ୟାର ପରମାନେଣ୍ଟ ସମାଧାନ କରିବା ଦରକାର ସ୍ଥାୟୀ ସମାଧାନ କରିବାର ଅଛି ହେଲେ କ'ଣ ଗୋଟେ ଚିକିତ୍ସା କରିବାକୁ ଦରକାର କରିପାରେ
1: ସେଥିପାଇଁ ଆମକୁ ନିହାତି ଚିକିତ୍ସକଙ୍କ ସହିତ ପ୍ରତି ଛଅ ମାସ ଥରେ ଦେଖିବାକୁ ପଡ଼ିବ
0: ଛଅ ମାସ ଥରେ ଦେଖିବାକୁ ପଡ଼ିବ
1: ଆପଣ ଆମେ ଯେଉଁ ଏବେ ଆଲୋଚନା କଲେ ଶ୍ରୋତାବନ୍ଧୁମାନେ ଆମ କଥା ଶୁଣୁଥିଲେ ଆମେ ତ ଜାଣିଲେ ଯେ ଦାନ୍ତକୁ ଯଦି ଭଲ ଭାବେ ଘଷିବା କେମିତି ଘଷିବା କ'ଣ କଲେ ଦାନ୍ତ ସୁସ୍ଥ ରହିବ କିନ୍ତୁ ବାରବାର ଯେଉଁ କହୁଥିଲେ ମାଉଥ୍ ୱାଶ୍ କରିବା ୟୁଜ୍ କରିବା ସେଇଟା କେତେ ଦୂର ଭଲ ବା ଖରାପ ପ୍ରଭାବ ପକାଉଛି
0: ଶୁଣନ୍ତୁ ରେଗୁଲାର ମାଉଥ୍ ୱାଶ୍ ମାନେ ସେ ମାଉଥ୍ ୱାଶ୍ ଆଲକୋହଲ ଫ୍ରି ହେଇଥିବାର ଅଛି ଯଦି ଆଲକୋହଲ ଯୁକ୍ତ ହେଇଥିବ ମାଉଥ୍ ୱାଶ୍ ଦ୍ୱାରା ବାରମ୍ବାର ୟୁଜ୍ କରିବା ଦ୍ୱାରା ଓଲଟା ଦାନ୍ତ ଷ୍ଟେନ୍ ବି ହେଇଯାଇଥାଏ ସେଥିପାଇଁ ଆପଣମାନେ ଆଲକୋହଲ ଫ୍ରି ମାଉଥ୍ ୱାଶ୍ ୟୁଜ୍ କରିପାରିବେ
1: ସେଇଟା କ'ଣ ନିଜେ ନିଜେ ଆମେ ଜାଣିପାରିବା ଡକ୍ଟର ସହିତ କଥା ହେଲା ପରେ ୟୁଜ୍ କରିବା କଥା
0: ସେଇଟା ଜଣାପଡ଼ିଯିବ ଆପଣ ୟୁଜ୍ କଲା କମ୍ପୋଜିସନ୍ ଦେଖି ଆପଣ ଜାଣିପାରିବେ ଆଲକୋହଲ ଫ୍ରି ମାଉଥ୍ ୱାଶ୍ ନାହିଁ
1: ଦେଖନ୍ତୁ ଆଜିକାଲି ତ ଦାନ୍ତର ସମସ୍ୟାକୁ ନେଇକି ବହୁତ ଆମେ ଜାଣୁଛୁ ଯେ ଦାନ୍ତ ସବୁ ଉପାଡ଼ୁଛନ୍ତି ତାପରେ ଆମକୁ ସବୁ କ'ଣ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ
0: ଶୁଣନ୍ତୁ ଦାନ୍ତ ଉପାଡ଼ିଲା ପରେ ଚବିଶ ଘଣ୍ଟା ପର୍ଯ୍ୟନ୍ତ କୌଣସି ଗରମ ଜାତୀୟ ଖାଦ୍ୟ ଖାଇବେନି ଯଦି ଗରମ ଜାତୀୟ ଖାଦ୍ୟ ଖାଇବେ ଯାହାଦ୍ୱାରା କି ବ୍ଲିଡ଼ିଙ୍ଗ ହୋଇଥାଏ ଦ୍ୱିତୀୟତଃ ହେଉଛି ଚବିଶ ଘଣ୍ଟା ଭିତରେ ଆପଣ କୌଣସି ମସଲାଯୁକ୍ତ ଖାଦ୍ୟ ଖାଇବେନି ଯାହାକୁ ପେସେଣ୍ଟକୁ ଜଳନ ହୋଇଥାଏ ତୃତୀୟ ଯେଉଁ ଜାଗାରେ ଦାନ୍ତ ଉପାଡ଼ାଇଛି ଜିଭ ମାରିବା ଆଙ୍ଗୁଠି ମାରିବା ସେ ଆଙ୍ଗୁଠି ମାରିବା ଜୋରସେ ସେ ଜାଗାରେ ବ୍ରଶ କରିବା ଯାହାଦ୍ୱାରା କି ପେସେଣ୍ଟର ହିଲିଙ୍ଗ ହେବାରେ ଅସୁବିଧା ହୋଇଥାଏ ଚତୁର୍ଥ କୌଣସି ବଦଭ୍ୟାସ ନେବା ଭୁଲ ଦାନ୍ତ ଉପାଡ଼ାଇଛି ସ୍ମୋକିଂ କରିବା ସିଗରେଟ୍ ପିଇବା ମଦ ପିଇବା ନହିଁ ତ ତବାକୁ ପିଇବା ଏଇଟା ଟୋଟାଲି ବଦଭ୍ୟାସ ବନ୍ଦ କରିବା ଉଚିତ ଆଉ ଦାନ୍ତ ଉପାଡ଼ିଲା ପରେ ବାରମ୍ବାର ଛେପ ପକାଇବା ଏଇଟା ଦୂରରୁ ରହିବା ଦରକାର ଆଉ ଆପଣମାନେ ଦାନ୍ତ ଉପାଡ଼ିଲା ପରେ କୌଣସି ଜିନିଷ ଯଦି ତାର ଉଲ୍ଟା ଜିନିଷ ଥଣ୍ଡା ଜିନିଷ ପିଇବେ ଥଣ୍ଡା ଜିନିଷ ମାନେ ଆପଣ ଏମିତି ନାହିଁ ଯେ ସୋଡ଼ା ଜିନିଷ କୋଲ୍ଡ ଡ୍ରିଙ୍କ୍ସ ଏମିତି ନ ପିଇକି ଆପଣ କୌଣସି ନର୍ମାଲ ଥଣ୍ଡା ଜିନିଷ ପିଇପାରିବେ ଯେଉଁଟାକି ଆପଣ ଷ୍ଟ୍ରୋ ମାଧ୍ୟମରେ ପିଇବେନି ଡାଇରେକ୍ଟ ଗ୍ଲାସ୍ ମାଧ୍ୟମରେ ଆପଣ ପିଇପାରିବେ
1: କିନ୍ତୁ ସାଧାରଣତଃ ଆମେ ଦେଖିଛୁ ଯେ ଦାନ୍ତ ଉଠିଲା ମାନେ ଉପାଡ଼ିଲା ପରେ ଡକ୍ଟରମାନେ ବି କୁହନ୍ତି ଯେ ଆଇସ୍କ୍ରିମ୍ ଖାଆନ୍ତି ପିଲାମାନେ ସବୁ
0: ଥଣ୍ଡା ଜିନିଷ ଥଣ୍ଡା ଜାତୀୟ ଖାଦ୍ୟ ଯାହାକି ଆପଣଙ୍କର ବ୍ଲିଡ଼ିଙ୍ଗକୁ ବନ୍ଦ କରିଥାଏ

0: ଶ୍ରୋତାବନ୍ଧୁ ଶୁଣୁଥିଲେ ସମ୍ ହସ୍ପିଟାଲ ଶୀତଳପଲ୍ଲୀ ବରହମପୁର ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ହେଲା ସ୍ୱାସ୍ଥ୍ୟ ପାଇଁ କଥାଟିଏ। ଏହାର ପ୍ରଯୋଜନା କରିଥିଲେ ସିଦ୍ଧାର୍ଥ ଶଙ୍କର ମହାରଣା, ଉପସ୍ଥାପନା ପୁଷ୍ପିତା ପଟ୍ଟନାୟକ। ଆଜିର ବିଷୟବସ୍ତୁ ଥିଲା, ଫୋନ୍ ଇନ୍ କାର୍ଯ୍ୟକ୍ରମର ବିଷୟବସ୍ତୁ ଥିଲା ସୁନ୍ଦର ଦାନ୍ତ ଓ ତାହାର ଯତ୍ନ। ଏହା ବିଷୟରେ ଆଲୋଚନା କରିଥିଲେ ଡକ୍ଟର ଦେବାଶିଷ ସାହୁ, ଆସୋସିଏଟ୍ ପ୍ରଫେସର ଓରାଲ୍ ଆଣ୍ଡ ମାକ୍ସିଫୋସିଆଲ ସର୍ଜରୀର। ଏଇଠି ଶେଷ ହେଲା ଆମର ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମ। ପରବର୍ତ୍ତୀ ପ୍ରସାରଣକୁ ଯିବା ଏହି ବିଜ୍ଞାପନ ପରେ।
1: ପାଇଁ ଉଭୟ ସ୍ୱାସ୍ଥ୍ୟ ଓ ଶିକ୍ଷା ଦିଗରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି ଲୋକଙ୍କ ସରକାର।
2: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସଲେସ୍ ଚିକିତ୍ସାର ସୁବିଧା। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ ଭଳି ଅନ୍ୟାନ୍ୟ ପଦକ୍ଷେପ ଲୋକଙ୍କ କଲ୍ୟାଣ ପାଇଁ ନିଆଯାଉଛି।
1: ସେହିଭଳି ଶିକ୍ଷା କ୍ଷେତ୍ରରେ ଗୋଦାବରୀ ସମିତ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷାରେ ଉନ୍ନତି କରାଯାଉଛି। ଶିଶୁ ବାଟିକାରେ ଶିଶୁ ଉପକୃତ ଓ SEBC ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ରହିଛି। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ବସ୍ ଯାତ୍ରା ସୁବିଧା ଏବଂ ବାଣୀଶ୍ରୀ, ଦିଶା, ସ୍ୱୀକୃତି ଓ ସହାୟ ଭଳି ଯୋଜନା ମାଧ୍ୟମରେ ଶିକ୍ଷା କ୍ଷେତ୍ରର ବିକାଶ ମଧ୍ୟ କରାଯାଇଛି।
2: ବିକାଶର ଧାରା ଓଡ଼ିଶା ସା।
0: ଶ୍ରୋତାବନ୍ଧୁ, ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ସଙ୍ଗେ ସଙ୍ଗେ ଆଜି ହେଉଛି ପିତୃ ଦିବସ ମଧ୍ୟ ଆମେ ପାଳନ କରୁଛେ। ପିତୃ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯେ ଏହି ଦିନ ଆମେ ସନ୍ତାନମାନେ ନିଜ ବାପା ମାଆଙ୍କ ପାଖରେ ବା ପିତାଙ୍କ ପ୍ରତି ଆମର ଶ୍ରଦ୍ଧା, କୃତଜ୍ଞତା ଏବଂ ସମ୍ମାନକୁ ଜଣାଇଥାଉ। ପିତା ହେଉଛନ୍ତି ସେହି ମଣିଷ ଯିଏକି ପରିବାରର ଆଧାରସ୍ତମ୍ଭ ହୋଇ ସନ୍ତାନଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ନିରନ୍ତର ପରିଶ୍ରମ କରିଥାନ୍ତି। ନା ସେ କେବେ ଭଲ ଖାଇବା କଥା ନିଜର ଚିନ୍ତା କରନ୍ତି, ନା କେବେ ବିଶ୍ରାମ ନିଅନ୍ତି, ନା କେବେ ନିଜର ଭଲ କଥା ଚିନ୍ତା କରନ୍ତି। ସେ ଗୋଟିଏ ଛୁଆଟିଏ ଜନ୍ମ ହେବାଠାରୁ ସେ ନିଜର ବା ସେ ବାପା

0: ପରିଣାମ
1: ଭାରତରେ ଡିଜିଟାଲ ଦେୟ ପ୍ରଦାନ
0: ସହଜ ଅଟେ ପ୍ରତି ନେଣ ଦେଣ।
2: ଯୋଗ କେବଳ ଯେ ଶରୀରକୁ ସୁସ୍ଥ ରଖିବା ଭଳି ଏକ ବ୍ୟାୟାମ ନୁହଁ, ବରଂ ଯୋଗ ହେଉଛି ଶରୀର ମନ ଓ ଆତ୍ମାର ସମନ୍ୱୟ। ଯୋଗ ହେଉଛି ସ୍ୱାସ୍ଥ୍ୟ, ଶାନ୍ତି ଓ ସମତାର ପଥ। ଏଣୁ ହିତ କୁହାଯାଏ ଯେ ୟୋଗା ଇଜ୍ ଦ ଜର୍ଣ୍ଣି ଅଫ୍ ଦ ସେଲ୍ଫ ଥ୍ରୁ ଦ ସେଲ୍ଫ ଟୁ ଦ ସେଲ୍ଫ। ୟୋଗା ଇଜ୍ ଦ ସେସେସନ୍ ଅଫ୍ ଦ ଫ୍ଲକ୍ଚୁଏସନ୍ସ ଅଫ୍ ଦ ମାଇଣ୍ଡ। ଏହାଦ୍ୱାରା ଆମର ମନ ମଧ୍ୟ ଶାନ୍ତ ରହିଥାଏ ଏବଂ ଆମ ଭିତରେ ଧୈର୍ଯ୍ୟ, ଶକ୍ତି ତଥା ସକାରାତ୍ମକ ଶକ୍ତି ମଧ୍ୟ ଆସିଯାଇଥାଏ। ଶୁଣିବା ଆମର ପରବର୍ତ୍ତୀ ଗୀତଟି। ନିଚୁ ଦିଲ୍ତ ପାଗଲେ କଥା ଚିତ୍ରରୁ ଗାଇଛନ୍ତି ଲତା ମଙ୍ଗେସ୍କର ଓ ଉଦିତ ନାରାୟଣ।

0: ଆଏ ହାଏ।
1: ହଁ ଶ୍ରୋତା ବନ୍ଧୁ, ଆମେ ଆଜି ଯେତେବେଳେ
2: ଭାରତରେ ଡିଜିଟାଲ ଦେୟ ପ୍ରଦାନ ସହଜ ଅଟେ।
1: ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ଯୋଗ କର୍ମସୁ କୌଶଳମ୍, ଅର୍ଥାତ୍ କାର୍ଯ୍ୟକୁ ଦକ୍ଷତା, ଏକାଗ୍ରତା ଏବଂ ସମତା ସହ କରିବା ହିଁ ଯୋଗ। ଯୋଗ କେବଳ ଯେ ଆସନ କିମ୍ବା ବ୍ୟାୟାମ ତାହା ନୁହଁ, ବରଂ ଜୀବନକୁ ସୁନ୍ଦର ଭାବେ ଜୀବନ୍ତ କରିବାର ଏକ କଳା ବା କୈଳା ନୈପୁଣ୍ୟ ହେବାର ଇଏ ଆଉ ଏକ ସୁନ୍ଦର ଅବସର ବା ସୁନ୍ଦର ସୁଯୋଗ ଆମକୁ ଜୁଟାଇ ଦେଇଥାଏ। ଶୁଣିବା ଆମର ପରବର୍ତ୍ତୀ ଗୀତଟି ନେଇଛୁ ଓଡ଼ିଆ କଥାଚିତ୍ର ପାଗଳ କରିଛି ପାଉଁଜି ତୋରରୁ, କହିଛନ୍ତି ଉଦିତ ନାରାୟଣ ଓ ନିବେଦିତା।

0: ଶ୍ରୋତାବନ୍ଧୁ ପାଗଳ କରିଛି ପହଞ୍ଚିତ୍ର ଏହି କଥାଚିତ୍ରର ଏହି ଗୀତଟି ସହ ଶେଷ ହେଲା ଆମର ଆଜିର ଗୀତାଞ୍ଜଳି କାର୍ଯ୍ୟକ୍ରମ। ପୁଣି ଥରେ ଆପଣମାନଙ୍କୁ ଦ୍ୱାଦଶତମ ଆନ୍ତର୍ଜାତୀୟ ଯୋଗ ଦିବସ ତଥା ପିତୃଦିବସର ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ। ଆକାଶବାଣୀ ବ୍ରହ୍ମପୁର ସମୟ ଷ୍ଟୁଡ଼ିଓ ଘଡ଼ିରେ ଦିନ 11:00 ବାଜିବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମରେ ଶୁଣନ୍ତୁ ଭାରତ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ପ୍ରସ୍ତୁତ କାର୍ଯ୍ୟକ୍ରମର 20ତମ ଭାଗ। ଏହାର ବିଷୟବସ୍ତୁ ରହିଛି ସଂସ୍କୃତି ଏବଂ ଆଲୋଚନା କରୁଛନ୍ତି ମିନିଷ୍ଟର ଅଫ୍ କଲଚର ଆଣ୍ଡ ଟୁରିଜିମ୍ ସେକ୍ରେଟେରୀ। ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ।
1: ये आकाशवाणी है। 12 साल विश्वास के विकास के जन कल्याण के विशेष श्रृंखला के अंतर्गत आज सुनिए सशक्तिकरण से समृद्धि की ओर बढ़ते भारत पर परिचर्चा। इसमें भाग ले रहे हैं वरिष्ठ पत्रकार नीलू रंजन और सर्जना शर्मा। परिचर्चा का संचालन कर रही हैं सोनू सूद।
2: 12 वर्षों के कार्य

0: विभाग द्वारा प्रस्तुत किया गया।
1: श्रोताबंधु शुणुले सरकार बार वर्ष पूर्ति अवसर में प्रस्तुत कार्यक्रम विषय वस्तु रहा संस्कृति एवं आलोचना करुले सेक्रेटरी टू मिनिस्टर ऑफ कल्चर एंड टूरिज्म। परवर्ती कार्यक्रम शुणु महिला महल यार प्रयोजना कर सिद्धार्थ शंकर महाराणा उपस्थापन पद्मजा पाणिग्राही आज शुणे श्रीमती संसार में आलोचना करषाराणी ब्रह्मा एवं विभुदत्त शतपथी पर शुणे योग मानसिक
2: ପାନରେ ଗୋଟିଏ ଭଲ ମଣିଷ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରେ ବା ସେ ଯାହା ବି ଥାଉ ତାକୁ ଅନ୍ତତଃ ଆତ୍ମସନ୍ତୋଷ ଲାଭ କରିପାରେ। ଯେମିତିକି ଝିଅଟିଏ ହିସାବରେ ବାପା ମାଙ୍କର ଗେହ୍ଲା ଝିଅ ହେଉ ବା ଭଉଣୀଟିଏ ହିସାବରେ ଭାଇର ଖୁବ୍ ସ୍ନେହ ପାଉଥିବା ଭଉଣୀଟି, ସେମିତି ବାହା ହେଇଗଲା ପରେ ସ୍ୱାମୀଙ୍କର ମନ ଜିଣୁଥିବା ନାରୀଟିଏ ହେଉ ବା ମା ହେବା ପରେ ମାତୃତ୍ୱକୁ ସାର୍ଥକ କରି ସନ୍ତାନଙ୍କର ଭବିଷ୍ୟତ ଗଠନ କରିବା, ତେବେ ଏହି ସବୁ ଚରିତ୍ର ଗୁଡିକ ନିଭେଇବା ଭିତରେ ନାରୀଟିଏ ସବୁଠାରୁ ଅଧିକ ଆତ୍ମସନ୍ତୋଷ ପାଏ ଯେତେବେଳେ ତା ସଂସାର ଖୁସିରେ ହସି ଉଠେ। ହଁ, ସେ ଶ୍ରୀମତୀଙ୍କର ସଂସାର ଖୁସିରେ ହସି ଉଠେ। ଆପଣ ଠିକ ବୁଝୁଛନ୍ତି, ଆମର କାର୍ଯ୍ୟକ୍ରମ କଥା କହୁଛି, ଆମ କାର୍ଯ୍ୟକ୍ରମ ଶ୍ରୀମତୀଙ୍କ ସଂସାର।

ଆପଣଙ୍କର ସ୍କୁଲ ଜୀବନ ବିଷୟରେ କିଛି କୁହନ୍ତୁ, କେମିତି ଆପଣଙ୍କର ସ୍କୁଲ ଜୀବନ କଟିଥିଲା, ଆପଣ କେମିତି ଜଣେ ଛାତ୍ରୀ ଥିଲେ, ଆପଣଙ୍କର କଲେଜ ଜୀବନ ବିଷୟରେ ବି ଆମେ କିଛି ଶୁଣିବୁ, କଣ ମାନେ ଆପଣଙ୍କର ସେ ସମୟରେ କିଛି ଆଚିଭମେଣ୍ଟ ହଉ ବା ସ୍କୁଲ ଜୀବନକୁ କେମିତି ଏନ୍ଜୟ କରିଥିଲେ ବା କଲେଜ ଜୀବନରେ।

0: ତେବେ ବାହାଘର ପୂର୍ବରୁ ମ୍ୟାଡାମଙ୍କ ସହିତ କଥା ହେବାର ସୁଯୋଗ ମିଳିଥିଲା?
1: ହଁ ଆଜ୍ଞା ମିଳିଥିଲା।
0: କଣ କଥା ହେଇଥିଲେ? ସିଏ ଆପଣଙ୍କୁ କଣ ପଚାରିଥିଲେ? ଆପଣ ତାଙ୍କୁ କଣ ପଚାରିଥିଲେ? ଚିକି ଦିଆଣିଆ ହଉଥିଲେ କି?
1: ହଁ ସେଇଟା ବି ଚାଲିଥିଲା। ସେତେବେଳେ ତ ଏତେ ଯୋଉ ଆମର ମୋବାଇଲ ଏଗୁଡା ଏଇ ସୁବିଧା ନଥିଲା, କେବଳ ମାଧ୍ୟମ ବୋଇଲେ ଏଇ ଟେଲିଫୋନ। ଟେଲିଫୋନ ବୋଧେ ଆପଣ ବିଶ୍ୱାସ କରିବେନି, ଆମ ଘରେ ନଥିଲା। ଆମେ ଟିକେ ନିମ୍ନ ମଧ୍ୟବିତ୍ତ ପରିବାର ବୁଝିଲେ। ଆଉ ଆମର ତ ବାପା ଜଣେ ଟିଚର ଥିଲେ, ଆମର ହଉଛି ଆଜ୍ଞା କବି ସୂର୍ଯ୍ୟନଗର ବୃନ୍ଦାବନପୁର ଶାସନ ଆମର। ସେ ଭାଞ୍ଚା ଅଲଗା, ଏଇଟାକୁ ସିଏ ଯୋଉ ମାନେ ତାଳ ଦେଇକି ଚଳି ପାରିଲା, ତାଠୁ ଆମ ପାଇଁ ଆଉ କିଛି ମାନେ ବଡ କଥା କିଛି ନାହିଁ।
0: ଆପଣଙ୍କୁ କଣ ଲାଗିଥିବ ଯେ ଆପଣ କଣ ଏମିତି କହିଲେ ବା କଣ ଏମିତି ମୁଗ୍ଧ କରିଦେଲେ ମ୍ୟାଡାମଙ୍କୁ ଯେ ମ୍ୟାଡାମ ହଁ କଲେ? ଆପଣ କିଛି ଚେଷ୍ଟା କରିଥିଲେ କି?
1: ସେଇଟା ତ ଆପଣ ମାନେ କଣ କହିବି, ଇଭେନ ମୁଁ ତ ହାତରେ ବି ତା ନାଁଟା ଲେଖିଛି, ଯୋଉଟା କି ଭାବିଥିଲି ଦେଖେଇବିନି କେମିତି ସେ ମାନେ ଦେଖି ଦେଇଥିଲେ।
0: ଗୀତ ଗୀତ ଗାଆନ୍ତି ସାର?
1: ଗୀତ ତ ଜାଣି, କିନ୍ତୁ ଗୀତଟା ଶୁଣିବାକୁ ବହୁତ ଆଗ୍ରହ ଲାଗେ।
0: ଲୁଚି ଲୁଚିକି ମ୍ୟାଡାମଙ୍କୁ ଗୀତ ଶୁଣେଇଥିଲି?
1: ହଁ ଶୁଣେଇଛି।
0: ଆପଣଙ୍କର ଗୋଟେ ପୁରୁଣା ଅନୁଭୂତି ଆଉ ସ୍ମୃତିରୁ ଗୀତ ଗୋଟେ ନିଶ୍ଚୟ ଟିକେ କୁହନ୍ତୁ, ଯୋଉଟା କି ଆମେ ନିଜ ଶ୍ରୋତା ଜାଣିବାକୁ ଚାହିଁବେ।
1: କାଗଜ ଫୁଲ ମୁଁ ସୁରଭି ବିହୀନ, ମୋ ଜୀବନେ ତୁମେ ଦେଇଛ ଜୀବନ, ତୁମ ଠାରୁ ଏତେ ପାଇଛି ଆଦର, ମୋ ଜୀବନେ ତୁମେ ନୁହଁ ଭୁଲିବାର।

0: ଫାର୍ଷ୍ଟ ତ ନିଜକୁ କାଗଜ ଫୁଲ ସହିତ ତୁଳନା କରିଦେଲେ, ଆଉ ମ୍ୟାଡାମଙ୍କୁ ସବୁତକ ସୁରକ୍ଷିର କ୍ରେଡିଟ ଦେଲେ। ମ୍ୟାଡାମ ଆପଣଙ୍କୁ ବର୍ତ୍ତମାନ ପଚାରିବି, ଆପଣ ବି ଲେଖାଲେଖି କରନ୍ତି, ଆପଣଙ୍କର ବି କବୟିତ୍ରୀର ମନଟିଏ ଭିତରେ ଅଛି, ଆପଣ ସେଇ ସମୟରୁ ହିଁ ସାର୍ଙ୍କୁ କବିତା ଲେଖିକି ଦେଇଥିଲେ କି?
1: ଆକ୍ଚୁଆଲି ଲେଖି ନଥିଲି ମ୍ୟାଡମ, ମୁଁ ଗୋଟେ ଇନଷ୍ଟିଚ୍ୟୁଟ ଯେତେବେଳେ ଯାଉଥିଲି, ସାର୍ ସେ ଇନଷ୍ଟିଚ୍ୟୁଟର ଡାଇରେକ୍ଟର ଥିଲେ। ସେ କଣ ନା, ସେ ହାତରେ ଗୋଟେ ୟୁ ଲେଖନ୍ତି, ହେଲେ ସେଠି କୋଉ ଲେଡିଜ କିଏ ନଥିଲେ। ତାପରେ ମୋ ଭଉଣୀ ବି ସେଠି ଥିଲା, ମୁଁ କହିଛି 10 ଇୟର୍ ଛୋଟ ଥିଲା, ସେ ସେତେବେଳେ ପଢୁଥିଲା 7th 8th ଏମିତି କିଛି ପଢୁଥିଲା। ସେ କହିଲା ପିଙ୍କି ନାନୀ, ମତେ ମୋର ନିକ୍ ନେମ୍ ହଉଛି ପିଙ୍କି, ଆଉ ପିଙ୍କି ନାନୀ ଆଉ ବିଭୁ ସାର୍ କଣ ଗୋଟେ ୟୁ ଟେ ଲେଖିଥାଉଛନ୍ତି, କାଳେ ତୁ ନାଇଁ ତ ସେଟା। ତ ଏମିତି ହେଇକିନା ଗୋଟେ ଦିନ ଦୀପାବଳିରେ ତାଙ୍କ ଭଉଣୀ କୋଦଳାରୁ ଆମକୁ ଫୋନ କରିଥିଲେ ଯେ ଆମ ବାବା ବୋଉ ଯାଉଛନ୍ତି। ଲେଖିଥିଲେ ସେଟା ମୁଁ ଏବେ ବି ସାଇତିକିରି ରଖିଛି ମୋର ଡାଇରୀରେ, ଯୋଉଟା କି ମାନେ ମୋର ଗୋଟେ ଥିଲା କଣ ନା, ମୁଁ ନିଜେ ଗୋଟେ ଚଏସ କରିକିନା ଭାବେ, ମାନେ ମୋର ମେଣ୍ଟାଲିଟି କୁ କେମିତି ମ୍ୟାଚ କରିବ। ଯେତେବେଳେ ଘରେ ବହୁତ ତରବର କରୁଥିଲେ ବଡ ଝିଅ ବାହା ହେଇଯିବା ପାଇଁ 10th ରୁ +2 ରୁ, ମୁଁ କିନ୍ତୁ ଭାବିଥିଲି ମୋର ଯେତେବେଳେ ମାନେ ଗୋଟେ ମେଚ୍ୟୁରିଟି ଆସିବ, ଚାକିରି ଏସବୁ

0: ଯାଇଥିଲି, ମୁଁ ତାଙ୍କୁ କହିଥିଲି ସାର୍ ମୁଁ ଆଜ୍ଞା ଆପଣ କରୁଥିଲି, ସାର୍ ଦେଖନ୍ତୁ ଆଉ ମୁଁ ରୋଷେଇ ଜାଣିନି। ତ ସିଏ ଏତେ ମାନେ ସେଟା କହିଲେ ସାର୍ ନା ନା କିଛି କିଛି ନାହିଁ, ମୁଁ ଶିଖେଇ ଦେବି ସବୁ, ମତେ ସବୁ ଆସୁଛି। ଦେଖିଲା ବେଳେ ବାହାର ପରେ କଣ ଗୋଟେ ଦି ଥର ବୋଧେ ସେ କଣ ହେଲ୍ପ କରିଥିବେ, ତାପରେ ନାହିଁ ଆମେ କେତେ ପାଠ ପଢିଲେ ବି ଆମର ଜୀବନ ହାଣ୍ଡି ଛିଡ଼ିବୁ। ସେ ଜିନିଷ ମୁଁ କରିଲି, ସେ ଯାହା ଠକିଲେ ଏଇଟା ମୁଁ କହୁଛି। ସେ ସବୁ ଯେତେବେଳେ ଛଣା ଛୁଣି କିଛି କରା ହୁଏ ମତେ ତାଙ୍କୁ ମାନେ ଭୟ, ମତେ କାଳେ ତେଲ ଛିଟିକା ହାତକୁ ଲାଗିଯିବ, ସିଏ ସେଟା କରିଦିଅନ୍ତି। ଅଦରୱାଇଜ ଆଉ ସବୁ ମୁଁ ହିଁ କରିଲି, ସିଏ କିଛି ଶିଖେଇ ନାହାନ୍ତି। ସେ ଖାଲି ଏତିକି କହିଲେ କଣ କିଛି ନାହିଁ, କାଳେ ମୁଁ ହଁ କି ନାଇଁ କରି ମ୍ୟାରେଜ ପାଇଁ, ନା ନା ମୁଁ ଶିଖେଇ ଦେବି, ମୁଁ ଶିଖେଇ ଦେବି, ମତେ ସବୁ ଜଣା।
1: ସାର୍ ଆଉ ଆପଣ କୁହନ୍ତୁ ମ୍ୟାଡାମଙ୍କ
0: ଆଜ୍ଞା
1: ପାଇଁ ଆପଣ କେତେ ଖୁସି, ଆଉ କଣ କହିବେ ମାନେ ଗୋଟେ ଯେହେତୁ ସେ ଜଣେ ଗୋଟେ ଭଲ ଅଧ୍ୟାପିକା ମଧ୍ୟ, ଆପଣ ତାଙ୍କୁ ନେଇ ଗର୍ବ କରନ୍ତି।
0: ଆଜ୍ଞା
1: ତ
0: ଆଜ୍ଞା
1: ଗୋଟେ ସୋସାଇଟି ପାଇଁ ଗୋଟେ ମେସେଜ ନିଶ୍ଚୟ ଆପଣ ଦେବା ଉଚିତ ଯେ କେମିତି ସ୍ତ୍ରୀଟିକୁ ଭଲ ପାଇବା ଉଚିତ ବା ସାଥ ଦେବା ଉଚିତ, ଯାହାଫଳରେ କି ଆତ୍ମସମ୍ମାନ ତାର ଯେମିତି ଆହୁରି ଅଧିକ ହେଇପାରିବ।
2: ତାଙ୍କ ପାଖରେ ବହୁତ ଗୁଣ ଅଛି କିନ୍ତୁ ସେଟା ଏକ୍ସପୋଜ୍ ହେଇପାରୁନଥିଲି, ତ ମୁଁ କଣ କଲି ତାଙ୍କୁ ପୁରା ସ୍ୱାଧୀନତା ଦେଲି ଯେ ତମେ ଯୋଉଟା କରୁଛ କର, କିଛି ଅସୁବିଧା ନାହିଁ। ଆଉ ଆମ ବାବା ବି ସେ ମତେ ବହୁତ ବ୍ରଡ୍ ମାଇଣ୍ଡେଡ୍, ମାନେ ଏଜୁକେସନ କୁ ଆଜ୍ଞା ଆମ ଘରେ ବହୁତ ଗୁରୁତ୍ୱ ଦିଅନ୍ତି। ତାର ଯେବେ କନଫରେନ୍ସ ହବ, ଦେଖନ୍ତୁ ଆମର ଯୋଉ ଓବି ଯୋଉଟା କି ଓଡିଶା ବିଜ୍ଞାନ ପରିଷଦ ଅଛି, ସେ ସବୁବେଳେ ସେ ମୁଁ ଦେଖିଛି ସେ ଗୋଟେ ପ୍ରାଇଜ୍ ଆଣିଥିବ, ନିଶ୍ଚିତ ଭାବେ ଆଣିଥିବ। ଆଜ୍ଞା ମତେ ସବୁ ନ୍ୟୁଜ୍ ପେପର ମଧ୍ୟ ବାହାରି ଥାଏ, ସେ ଦେଖିଦେଲେ ମତେ ବହୁତ ଗର୍ବ ଲାଗେ, ମୁଁ ତାକୁ ସେଠିକି ଧରିକି ଯିବି। ସେ କଣ ମତେ କୌଣସି କାମ କରେଇବାକୁ ଦଉନି, ମୁଁ ଆମର ତ ଘର କଥା, ମୁଁ ଟିକେ ରୋଷେଇ କରିବି କଣ ହେଲା, ଆମେ ଟିକେ ଏଇଟା ଦେଖି ଦେଖ ପଢାପଟା କର, ଏଇଟା ଦେଖ। ଆମେ ତ ପିଲାମାନଙ୍କୁ କହୁଛୁ ଯେ କୌଣସି ଭଗବାନ କୌଣସି ପିଲାକୁ କେବେ ହେଲେ କଣ ମାନେ ଏମ୍ପ୍ଟି ବ୍ରେନ୍ କରିକି ଜନ୍ମ ଦେଇନାହାନ୍ତି। ତା ପାଖରେ ଯୋଉ ଗୁଣଟା ଥିଲା ଯାହା ଥିଲା, ଯେହେତୁ ଆମ ଶ୍ୱଶୁର ସେଠି ଯୋଉଠି ଥିଲେ ତାଙ୍କର ସେଠି ପଢାପଢିର ସୁବିଧା ନଥିଲା, ହେଲେ କିନ୍ତୁ ଆର ଯୋଉ ଅନ୍ତର୍ନିହିତ ଗୁଣ ଆମେ ଯୋଉଟା କହିବା, ତାଙ୍କର ଏକ୍ସପୋଜ୍ ହେଇପାରୁନି ହେଲା, ତେଣୁ ମୁଁ ତାକୁ ସବୁ ସୁଯୋଗ ଦେଇଛି।
1: ପ୍ରତ୍ୟେକ ସ୍ୱାମୀ ଏମିତି ସ୍ତ୍ରୀ ମାନଙ୍କର କାନ୍ଧ ସହିତ କାନ୍ଧ ମିଳିକି ଚାଲିବା ଉଚିତ, ମନଟାକୁ ବୁଝି ବି ଯଦି କରିପାରିବେ ନିଶ୍ଚୟ ଜଣେ ସ୍ତ୍ରୀ ସୁଖୀ ହବ। ଏତେ ସବୁ କଥା ଭିତରେ ମୁଁ ପଚାରିବା ଭୁଲି ଯାଇଛି ଆପଣ ମାନଙ୍କର ସନ୍ତାନ ସନ୍ତତିଙ୍କ କଥା।
2: ଆଜ୍ଞା ଆମର ଗୋଟେ ଝିଅ,
1: ଯେତେବେଳେ ଝିଅ ହେଇଥିବ ମ୍ୟାଡମ ସେତେବେଳକୁ ନିଶ୍ଚୟ ଜବ୍ ଆରମ୍ଭ କରିବେଣି, ତ ସେତେବେଳେ ସେତେବେଳେ ଘର ସମ୍ଭାଳିବା ପାଇଁ ଆଉ ଗୋଟେ ଅଲଗା ଆହ୍ୱାନ ଥିଲା କି ମ୍ୟାଡମ ସାର୍ ସେତେବେଳେ କେତିକି ସହଯୋଗ କରୁଥିଲେ?
0: ଆକ୍ଚୁଆଲି ଝିଅର ସବୁ କିଏ ବୋଉ ନେଇଛି, ମାନେ ମୋ ବୋଉ ଆଈ ମୋ ମାଇଁ ଏମାନଙ୍କୁ ହେଲ୍ପ ରେ ମୋ ଝିଅ ବଢିଛି, କାହିଁକି ନା ମୁଁ ନୂଆ ଚାକିରି କରୁଥିଲି ସେ ସମୟରେ। 2003 ମସିହାରେ ଆସି ମୁଁ 2003 ମସିହାରେ ହିଁ ଚାକିରି ଷ୍ଟାର୍ଟ କରିଥିଲି, ତାକୁ ବହୁତ ମାନେ କେତେ 5-7 ମାସ ହିଁ ହେଇଥିଲା, 1 ଇୟର୍ ବି କମ୍ପ୍ଲିଟ ହେଇନଥିଲା। ଝିଅ ଯେତେବେଳେ ମାନେ ଜନ୍ମ ହେଇଥିଲା, ଝିଅଟେ ହେଲେ ବହୁତ କେତେ ଜଣ ଦୁଃଖ ବି କରନ୍ତି, ଏତେ ଖୁସି ହୁଅନ୍ତିନି, କିନ୍ତୁ ଆମର ଝିଅ ଜନ୍ମ ନ ହଉଣୁ ଆମର କମିଟମେଣ୍ଟ ଥିଲା, ମାନେ ସାର୍ ସେଟା ଗୋଟେ କମିଟମେଣ୍ଟ କରିଥିଲେ କଣ ନା ଯୋଉ ହାଜ

କେତେ 5-7 ମାସ ହେଇଥିଲା, 1 ଇୟର ବି କମ୍ପ୍ଲିଟ ହେଇନଥିଲା। ଝିଅ ଯେତେବେଳେ ମାନେ ଜନ୍ମ ହେଇଥିଲା, ଝିଅଟେ ହେଲେ ବହୁତ କେତେ ଜଣ ଦୁଃଖ ବି କରନ୍ତି, ଏତେ ଖୁସି ହୁଅନ୍ତିନି, କିନ୍ତୁ ଆମର ଝିଅ ଜନ୍ମ ନ ହଉଣୁ ଆମର କମିଟମେଣ୍ଟ ଥିଲା। ମାନେ ସାର୍ ସେଇଟା ଗୋଟେ କମିଟମେଣ୍ଟ କରିଥିଲେ, କଣ ନା ଯୋଉ ହାଜ

0: ଦିବସ ଭାବରେ ପାଳନ କରାଯାଏ। ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କର ପ୍ରସ୍ତାବ କ୍ରମେ ଜାତିସଂଘ ଦ୍ୱାରା 2014 ମସିହାରେ ଏହି ଦିବସ ଘୋଷଣା କରାଯାଇଥିଲା। ପ୍ରଥମ ଆନ୍ତର୍ଜାତୀୟ ଯୋଗ ଦିବସ ଜୁନ୍ 21, 2015 ମସିହାରେ ପାଳନ ଆରମ୍ଭ ହୋଇଥିଲା। ଯୋଗ ହେଉଛି ପ୍ରାଚୀନ ଭାରତର ଏକ ମୂଲ୍ୟବାନ ଐତିହ୍ୟ ଆଉ ସଂସ୍କୃତି। ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କ ମଧ୍ୟରେ ଯୋଗର ଉପକାରିତା ବିଷୟରେ ସଚେତନତା ସୃଷ୍ଟି କରିବା।
1: ମୁଁ ତାଙ୍କୁ କହିଥିଲି ସାର, ମୁଁ ଆଜ୍ଞା ଆପଣ କରୁଥିଲି ସାର, ଦେଖନ୍ତୁ ଆଉ ମୁଁ ରୋଷେଇ
0: ମାନସିକ ଚାପ ଓ ଅବସାଦରୁ ମୁକ୍ତି ଦେଇଥାଏ। ଆଜି ସମୟ ହୋଇଯାଇଛି, କାର୍ଯ୍ୟକ୍ରମକୁ ଏଠି ରଖିବା।
2: ଶ୍ରୋତାବନ୍ଧୁ ଶୁଣିଥିଲେ ମହିଳା ମହଲ କାର୍ଯ୍ୟକ୍ରମ। ପ୍ରଯୋଜନ କରିଥିଲେ ସିଦ୍ଧାର୍ଥ ଶଙ୍କର ମହାରଣା ଏବଂ ଉପସ୍ଥାପନାରେ ଥିଲେ ପଦ୍ମଜା ପାଣିଗ୍ରାହୀ। ଆକାଶବାଣୀ ବ୍ରହ୍ମପୁର ସମୟ ଷ୍ଟୁଡ଼ିଓ ଘଡ଼ିରେ ମଧ୍ୟାହ୍ନ 12 ବାଜିବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣରେ ଶୁଣନ୍ତୁ ବିବିଧ ଭାରତୀ କାର୍ଯ୍ୟକ୍ରମ। ରିଲେ ପ୍ରସାର କରୁଛୁ ବିବିଧ ଭାରତୀର ମୁମ୍ବାଇ କେନ୍ଦ୍ରରୁ।

ସିଷ୍ଟମ ଏବଂ ଆତ୍ମନିର୍ଭରଶୀଳ ଭାରତ ପ୍ରତି ରହିଥିବା ଅଙ୍ଗୀକାରବଦ୍ଧତାକୁ ପ୍ରମାଣିତ କରୁଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଛାତ୍ରଛାତ୍ରୀଙ୍କୁ ଶୁଭକାମନା ଜ୍ଞାପନ କରିଛନ୍ତି। ନୂଆଦିଲ୍ଲୀଠାରେ ଆଜି ଗଣମାଧ୍ୟମ ସହ ଆଲୋଚନା କାଳରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଭୟଭୀତ ନ ହୋଇ ଏବଂ ମାନସିକ ଚାପମୁକ୍ତ ଭାବେ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ସ୍ୱଚ୍ଛ ତଥା ଅବାଧ ପରୀକ୍ଷା ପାଇଁ ସମସ୍ତ ପ୍ରକାର ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଆଜି ଅପରାହ୍ନ 2:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଦେଶର 551 ସହର ଏବଂ ବିଦେଶର 14 ସହରରେ 22,79,000 ଅଧିକ ଛାତ୍ରଛାତ୍ରୀ ଆଜି ଏହି ପରୀକ୍ଷା ଦେଉଛନ୍ତି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଡିଏ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀ ଅନୁଯାୟୀ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବାର ସମୟସୀମା ପୂର୍ବାହ୍ନ 11:00 ମଧ୍ୟାହ୍ନ 1:30 ପର୍ଯ୍ୟନ୍ତ ସ୍ଥିର ହୋଇଥିଲା। ସିବିଏସ୍ଇ ବାକି ରହିଥିବା ପରୀକ୍ଷାଫଳ ପ୍ରକାଶନ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି 17,00,000 ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରାୟ 15,50,000 ଛାତ୍ରଛାତ୍ରୀଙ୍କ ପରୀକ୍ଷାଫଳ ପ୍ରକାଶ ପାଇସାରିଛି। ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କର ପୁନଃ ମୂଲ୍ୟାଙ୍କନ ଏବଂ ଯାଞ୍ଚ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ଆସି ପହଞ୍ଚିଛି ଓ ଖୁବ୍ ଶୀଘ୍ର ଫଳାଫଳ ପ୍ରକାଶ ପାଇବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ରାଜସ୍ଥାନର ସମଗ୍ର ସୀମାନ୍ତ ଅଞ୍ଚଳରେ ଏକ ରେଳ ନେଟୱାର୍କ ପ୍ରତିଷ୍ଠା ପାଇଁ ସରକାର କାର୍ଯ୍ୟ କରୁଛନ୍ତି ବୋଲି ରେଳ ଆଇଟି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ବିକାନେର ରେଳଷ୍ଟେସନଠାରେ ଲାଲଗଡ଼ ସାବରମତୀ ଟ୍ରେନ୍ ଚଳାଚଳକୁ ଶୁଭାରମ୍ଭ କରିବା ଅବସରରେ ସମାବେଶକୁ ସମ୍ବୋଧନ କରି ଶ୍ରୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ସୀମାନ୍ତ ରେଳ ନେଟୱାର୍କ ସେହି ଅଞ୍ଚଳର ରେଳ ସଂଯୋଗୀକରଣକୁ ସୁଦୃଢ଼ କରିବା ସହିତ ଜାତୀୟ ସୁରକ୍ଷା ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଏହି ପ୍ରକଳ୍ପ ପାଇଁ ଡିପିଆର୍ ପ୍ରସ୍ତୁତ ହେଉଥିବା ସେ ସୂଚନା ଦେଇଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି ଭାରତୀୟ ରେଳବାଇର ଆଧୁନିକୀକରଣ ଦ୍ରୁତ ଗତିରେ ଚାଲିଛି। ରାଜସ୍ଥାନର କେତେକ ଷ୍ଟେସନକୁ ମିଶାଇ ଦେଶବ୍ୟାପୀ 1,300 ରେଳ ଷ୍ଟେସନର ପୁନଃ ବିକାଶ ଏବଂ ଆଧୁନିକୀକରଣ କାର୍ଯ୍ୟ ଜାରି ରହିଥିବା ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି ରାଜସ୍ଥାନରେ ବର୍ତ୍ତମାନ 70,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ପ୍ରକଳ୍ପ ନିର୍ମାଣାଧୀନ ରହିଛି। ଗତ 12 ବର୍ଷ ପୂର୍ବେ ରାଜସ୍ଥାନକୁ 650 କୋଟି ଟଙ୍କାରୁ ସାମାନ୍ୟ ଅଧିକ ରେଳ ବଜେଟ୍ ଆକାରରେ ମିଳୁଥିବା ବେଳେ ଏବେ ଏହା ବାର୍ଷିକ 10,000 କୋଟି ଟଙ୍କାରୁ ଅଧିକ ହୋଇଛି ବୋଲି ସେ କହିଛନ୍ତି। ଆମେରିକା ଇରାନ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ସ୍ୱିଜରଲ୍ୟାଣ୍ଡଠାରେ ପହଞ୍ଚିଛନ୍ତି। ଗସ୍ତ ପୂର୍ବରୁ ଶ୍ରୀ ଭାନ୍ସ ଆଲୋଚନାର ରୂପରେଖ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯୁଦ୍ଧବିରତି ନେଇ ଏକ ବ୍ୟାପକ ଢାଞ୍ଚା ପ୍ରସ୍ତୁତି ସହ ପରମାଣୁ ପ୍ରସଙ୍ଗ ଆଧାରରେ ଏହି ଆଲୋଚନା ଗତିଶୀଳ ହେବ। ଅନ୍ୟପକ୍ଷରେ ତେହରାନର ଏକ ପ୍ରତିନିଧିମଣ୍ଡଳୀ ସ୍ୱିଜରଲ୍ୟାଣ୍ଡରେ ପୂର୍ବରୁ ପହଞ୍ଚି ସାରିଛନ୍ତି। ତେବେ ଲେବାନନ ସଂଘର୍ଷ ନେଇ ଆଲୋଚନା ହେବା ପରେ ଦ୍ୱିପାକ୍ଷିକ ଯୁଦ୍ଧବିରତି ଆଲୋଚନା ଆଗକୁ ବଢ଼ିବ ବୋଲି ତେହରାନ ଚେତାବନୀ ଦେଇଛି। ମିନାବ 168 ନାମରେ ନାମିତ ଏହି ପ୍ରତିନିଧିମଣ୍ଡଳୀର ନେତୃତ୍ୱ ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଘେର କାଲିବାଫ୍ ନେଉଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବୈଦେଶିକ ମନ୍ତ୍ରୀ ଆବାସ ଅରଘାଚି, ଇରାନର କେନ୍ଦ୍ରୀୟ ବ୍ୟାଙ୍କ ଏବଂ ତୈଳ କ୍ଷେତ୍ର ଅଧିକାରୀ ଏହି ପ୍ରତିନିଧି ମଣ୍ଡଳରେ ସାମିଲ ଅଛନ୍ତି। ସୂଚନାଯୋଗ୍ୟ ଦୁଇ ଦେଶ ମଧ୍ୟରେ ଆଲୋଚନା ଗତ ଶୁକ୍ରବାରଠାରୁ ଆରମ୍ଭ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଥିଲେ ମଧ୍ୟ ଲେବାନନରେ ସଂଘର୍ଷ ବୃଦ୍ଧିକୁ ଦୃଷ୍ଟିରେ ରଖି ଆଲୋଚନା ଇରାନ ପ୍ରତିନିଧି ମଣ୍ଡଳୀ ଅଂଶଗ୍ରହଣକୁ ବାତିଲ କରିଥିଲା। ଶ୍ରୀଲଙ୍କାର ଦାମ୍ବୁଲାଠାରେ ପୁରୁଷ ବର୍ଗ ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ଦିନିକିଆ ତ୍ରିରାଷ୍ଟ୍ରୀୟ ସିରିଜ୍ର ଫାଇନାଲ୍ ମ୍ୟାଚ୍ ଜାରି ରହିଛି। ଟସ୍ ଜିତି ଶ୍ରୀଲଙ୍କା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ଏ ବ୍ୟାଟିଂ କରି ନିର୍ଦ୍ଧାରିତ 50 ଓଭରରେ 9 ୱିକେଟ୍ ହରାଇ 377 ରନ୍ ସଂଗ୍ରହ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଯୋଗ ହେଉଛି ଭାରତୀୟ ମହାନ ପରମ୍ପରାର ଏକ ପ୍ରତୀକ କହିଲେ ରାଷ୍ଟ୍ରପତି। କୋଲକାତାଠାରେ ଆନ୍ତର୍ଜାତିକ ଯୋଗ ଦିବସ ଜାତୀୟ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଲେ ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ସ୍ୱଦେଶୀ ନିର୍ମିତ 3 ଯୁଦ୍ଧ ଜାହାଜ କୋଲକାତାଠାରେ ଭାରତୀୟ ନୌସେନାରେ ସାମିଲ କଲେ ପ୍ରଧାନମନ୍ତ୍ରୀ। ମାନସିକ ଚାପମୁକ୍ତ ହୋଇ ନିଟ୍ ୟୁଜି ପରୀକ୍ଷା

ରାଷ୍ଟ୍ରପତି କୋଲକାତାଠାରେ ଆନ୍ତର୍ଜାତିକ ଯୋଗ ଦିବସ ଜାତୀୟ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଲେ ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ସ୍ୱଦେଶୀ ନିର୍ମିତ ତିନୋଟି ଯୁଦ୍ଧ ଜାହାଜ କୋଲକାତାଠାରେ ଭାରତୀୟ ନୌସେନାରେ ସାମିଲ କଲେ ପ୍ରଧାନମନ୍ତ୍ରୀ। ମାନସିକ ଚାପମୁକ୍ତ ହୋଇ ନିଟ୍ ୟୁଜି ପରୀକ୍ଷା

0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆଜି କୋଲକାତାର ରେଡ୍ ରୋଡ୍ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଯୋଗାଭ୍ୟାସ କରିବା ସହ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି, ଯୋଗ କେବଳ ଶାରୀରିକ ବ୍ୟାୟାମ ନୁହେଁ କିମ୍ବା ଏହା କୌଣସି ବୟସବର୍ଗ ମଧ୍ୟରେ ସୀମିତ ନୁହେଁ। ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ଏହା ମାନସିକ ସୁସ୍ଥତା ତଥା ଶାରୀରିକ ସୁସ୍ଥତାକୁ ସନ୍ତୁଳିତ କରିବା ସହ ସକାରାତ୍ମକ ଜୀବନ ଅତିବାହିତ କରିବାରେ ସହାୟକ ହୋଇଥାଏ। ଯୋଗକୁ କେବଳ ଏକ ନିର୍ଦ୍ଦିଷ୍ଟ ଦିବସରେ ସୀମିତ ନ ରଖି ଜୀବନର ଏକ ଅଂଶ ଭାବରେ ଗ୍ରହଣ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସରକାରଙ୍କ ଦ୍ୱାରା 100 ଦିନିଆ ଅନ୍ଲାଇନ୍ ଯୋଗ ପ୍ରଶିକ୍ଷଣ ଯୋଗୁଁ ଚଳିତ ବର୍ଷ ସବୁଦିନ ଯୋଗ ସ୍ଲୋଗାନ ଲୋକପ୍ରିୟ ହୋଇପାରିଛି ବୋଲି ଶ୍ରୀ ମୋଦି କହିଛନ୍ତି।
1: ଭାରତ ମେଁ ହିମାଳୟ ସେ ଲେକର ହିନ୍ଦ ମହାସାଗର ତକ ପୂର୍ବୋତ୍ତର ଔର ପୂରବ ମେଁ ବଙ୍ଗାଳ ସେ ଲେକର ପଶ୍ଚିମ ମେଁ ସୌରାଷ୍ଟ୍ର ତକ ପୁରା ଦେଶ ଯୋଗ କି ଉର୍ଜା ସେ ଚୈତନ୍ୟ ସେ ଭରା ହୁଆ ନଜର ଆ ରହା ହୈ। ପୁରା ଦେଶ ପୁରା ବିଶ୍ୱ ଏକ ଦୂସରେ ସେ ଜୁଡ଼ା ହୁଆ ନଜର ଆ ରହା।
0: ସୂଚନା ଅନୁଯାୟୀ 2015 ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହେବା ଦିନଠାରୁ ପ୍ରଧାନମନ୍ତ୍ରୀ ଦିଲ୍ଲୀ, ଚଣ୍ଡିଗଡ଼, ଲକ୍ଷ୍ନୌ, ମହୀଶୂର, ନ୍ୟୁୟର୍କ, ଶ୍ରୀନଗର ଏବଂ ବିଶାଖାପାଟଣାରେ ଯୋଗ ଦିବସର ନେତୃତ୍ୱ ନେଇଛନ୍ତି। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆଜି ଦେଶବ୍ୟାପୀ 100 ପ୍ରତୀକାତ୍ମକ ସ୍ଥାନରେ ସ୍ୱତନ୍ତ୍ର ଯୋଗ ଦିବସର ଆୟୋଜନ କରାଯାଇଥିଲା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଯୋଗ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁସ୍ଥ ଓ ଚାପମୁକ୍ତ ଜୀବନ ପାଇଁ ବୟସ୍କ, ଯୁବ ଓ ଛାତ୍ର ସମସ୍ତଙ୍କୁ ନିୟମିତ ଯୋଗାଭ୍ୟାସ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ଶ୍ରୀ ମାଝୀ କହିଛନ୍ତି, ଆୟୁଷ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଗଜପତି, ମାଲକାନଗିରି ଏବଂ ରାୟଗଡ଼ା ଜିଲ୍ଲାରେ 3 ନୂତନ ଆୟୁର୍ବେଦିକ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ। ଜଟଣୀର ବିଞ୍ଛଗିରିଠାରେ ଏକ ଅତ୍ୟାଧୁନିକ ଯୋଗ ଓ ନେଚୁରୋପାଥି ଅନୁଷ୍ଠାନ ନିର୍ମାଣ ଚାଲିଛି। ସରକାର ଯୋଗକୁ

ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା କେନ୍ଦ୍ର ମଧ୍ୟକୁ ପ୍ରବେଶ କରିବାଠାରୁ ଆରମ୍ଭ କରି ପରୀକ୍ଷା ଶେଷ ହେବା ପର୍ଯ୍ୟନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦେଶର 551 ସହରରେ 5454 ପରୀକ୍ଷା କେନ୍ଦ୍ର ସମେତ ବିଦେଶର 14 ସହରରେ 22 lakh+ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ସୂଚନା ଅନୁଯାୟୀ ଓଡ଼ିଶାର 27 ସହରରେ 132 ପରୀକ୍ଷା କେନ୍ଦ୍ରରେ ପ୍ରାୟ 57,000 ଛାତ୍ରଛାତ୍ରୀ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଦେଉଥିବା ଜଣାପଡ଼ିଛି। ଏହି ପରୀକ୍ଷାକୁ ସୁଚାରୁ ରୂପେ ସମ୍ପନ୍ନ କରିବା ପାଇଁ ଗତକାଲି ଦେଶବ୍ୟାପୀ ମକ୍ ଡ୍ରିଲ୍ କରାଯାଇଥିଲା। ନିଟ୍ ୟୁଜି ପରୀକ୍ଷା ପାଇଁ 2 lakh+ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ଆଧାର ଆଧାରିତ ଚିହ୍ନଟୀକରଣ ପ୍ରକ୍ରିୟା ବ୍ୟବସ୍ଥା କରାଯାଇଛି। ପରୀକ୍ଷା ପରିଚାଳନାରେ ସମନ୍ୱୟ ରକ୍ଷା କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା କେନ୍ଦ୍ରକୁ ନେବା ଆଣିବା ଲାଗି ମାଗଣା ବସ୍ ଚଳାଚଳ କରିଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କେତେକ ଜିଲ୍ଲାରେ ସ୍କୁଲ ଛୁଟି ଅବଧିକୁ ଆସନ୍ତାକାଲି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅନ୍ୟ କେତେକ ସ୍ଥାନରେ ସକାଳୁଆ ସ୍କୁଲ କରାଯାଉଛି। ନୂଆପଡ଼ା ଜିଲ୍ଲାରେ ପୂର୍ବରୁ ଆସନ୍ତାକାଲି ପର୍ଯ୍ୟନ୍ତ ସକାଳୁଆ ସ୍କୁଲ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା, ତେବେ ଏହାକୁ 25 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନୂଆପଡ଼ା ଜିଲ୍ଲାପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କୋଡିଙ୍ଗାମାଳି ବକ୍ସାଇଟ୍ ଖଣିରେ ଖନନ ନିମନ୍ତେ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ସମ୍ପୃକ୍ତ ଖଣିରୁ 3.6 ନିୟୁତରୁ 6 ନିୟୁତ ପର୍ଯ୍ୟନ୍ତ ବକ୍ସାଇଟ୍ ଖନନ ନିମନ୍ତେ ଲକ୍ଷ୍ୟ ରଖାଯାଇଛି। ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନଶୁଣାଣିରେ ସ୍ଥାନୀୟ ଜନସାଧାରଣ ସେମାନଙ୍କ ମତାମତ ଉପସ୍ଥାପନ କରିଥିଲେ। ପ୍ରଭାବିତ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ସ୍ଥାନୀୟ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯିବ ବୋଲି ଜନଶୁଣାଣିରୁ ଜଣାପଡ଼ିଛି। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅଧୀନରେ ଅନୁସୂଚିତ ଜାତି ଜନଜାତି ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଂସଦ ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁସୂଚିତ ଜାତି ଜନଜାତି ବିଭାଗର ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ସାଂସଦ ଶ୍ରୀ ମାଝୀ କହିଥିଲେ ଜନଜାତି ଛାତ୍ର

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ତେବେ ପିଲେ ସବୁଥର ପରି ଆଜି ମଧ୍ୟ ଜଣେ ଶିଶୁ ସାଥୀଙ୍କ ସହ ତୁମର ଆମେ ପରିଚୟ କରୁଛୁ। ଆସ ତାଙ୍କ ସହିତ କଥାବାର୍ତ୍ତା ହେବା, ତାଙ୍କଠାରୁ ଗପ ଶୁଣିବା, ଗୀତ ଶୁଣିବା, ଆଉ ତାଙ୍କ ରୁଚି ଅଭିରୁଚି ଜାଣିବା।
1: ଆଚ୍ଛା, ମୋ ନାଁ କଣ କହିଲ?
2: କଣ ପଢୁଛ?
1: ସେଭେନ୍ କ୍ଲାସ।
2: ଆଚ୍ଛା, ତମ ଘରେ ସବୁ କିଏ କିଏ ରହୁଛନ୍ତି?
1: ମୁଁ, ବାପା ଆଉ ମମ୍ମି।
2: ଆଚ୍ଛା, ସ୍କୁଲ କେମିତି ଯାଉଛ? ବସ୍ରେ ନା ପାପା ନେଇକି ଛାଡ଼ନ୍ତି, କେମିତି କହିଲ?
1: ବସ୍ରେ ଯାଉଛି।
2: ବସ୍ରେ? ବସ୍ ତମ ଘର ପାଖକୁ ଆସୁଛି ନା ତମ ଛକ ପାଖକୁ? କୋଉଠିକୁ ଯାଉଛ?
1: ଘର ପାଖକୁ ଆସୁଛି।
2: ବହୁତ ବଢିଆ। ଆଚ୍ଛା, କଣ ଖାଇକି ଯାଉଛ ସ୍କୁଲ ଗଲାବେଳେ?
1: ଭାତ ଖାଇକି ଯାଉଛି।
2: ନିଜେ ଖାଉଛ ନା ମମ୍ମି ଖୁଆଇ ଦଉଛନ୍ତି? ତମେ ନିଜେ ଖାଉଛ ନା ମମ୍ମି ଖୁଆଉଛନ୍ତି? ଆଚ୍ଛା, ବହୁତ ସୁନାଛ। ଆଉ କଣ କଣ ତମର ପଢା ହଉଛି କହିଲ? ସବଜେକ୍ଟ ସବୁ କଣ କଣ ଅଛି?
1: ଇଂଲିଶ, ମ୍ୟାଥ, ଓଡିଆ, ସାଇନ୍ସ, କମ୍ପ୍ୟୁଟର, SST।
2: ଆଚ୍ଛା, ସେ ଭିତରେ ସବୁ ତମକୁ କୋଉ ସବଜେକ୍ଟ ଭଲ ଲାଗେ?
1: କମ୍ପ୍ୟୁଟର।
2: କମ୍ପ୍ୟୁଟରରେ କଣ ସବୁ ଶିଖିଲଣି?
1: ସିଷ୍ଟମ୍ସ, ବହୁତ କିଛି।
2: ଆଚ୍ଛା, ଶିଖିଲଣି? ନାଇଁ, ସ୍କୁଲରେ ଶିଖା ହଉଛି?

0: ଶୂନ୍ୟତା ବିହୀନ ଗୀତ ହରଚିତ ତୁଟାଇ ମନୁ ବ୍ୟଥା ଶ୍ୟାମଳ ହାସେ କୁସୁମ ହାସେ ହସି ଉଠାଏ ଧରା ଗଙ୍ଗ ଶିଉଳି ପଇଝାଉଳି ବାଜିଲେ ପ୍ରାଣ ଖରା ଅମଳ ଜଳେ କମଳ ଢଳେ ଖେଳନ୍ତି ହଂସ ମୀନ ବରଷେ ବାର ମାସରେ ସାରା ଆଜି ଗୋଟିଏ ଦିନ ଆନନ୍ଦ ଝରେ ସବୁରି ଘରେ ଦାଣ୍ଡ ଦାଣ୍ଡ ଆନନ୍ଦ ଭରା ମହା ଉତ୍ସବ ପୁଣ୍ୟ ପର୍ବ ଦଶମୀ ଦଶହରା।
1: ବହୁତ ବଢିଆ। ଦଶହରା ପର୍ବ ଆମର ଗୋଟେ ବଡ ପର୍ବ ନାଇଁ କି? ଦଶହରା ଦିନ ସମସ୍ତେ ନୂଆ ପିନ୍ଧନ୍ତି, କେତେ ଜଣଙ୍କ ଘରେ ନୂଆ ଖିଆ ମଧ୍ୟ ହୁଏ ନାଇଁ। ମାଙ୍କର ଦେବୀ ମାଙ୍କର ପୂଜା ହୁଏ, ସବୁଆଡେ ଚାଲେ ପୂଜା ନାଇଁ। ବାହାରେ ଯୋଉ ମେଢ ହୁଏ, ତମେ ଦେଖିବାକୁ ଯାଉଛ କି ଦେବୀ ମାଙ୍କର ମେଢ ଯୋଉ ଦୁର୍ଗା ପୂଜା ଦଶହରାରେ? ସ୍କୁଲ ବି ଛୁଟି ହେଇଥାଏ, ପିଲାମାନଙ୍କର ମଜା ମଜା। ଆଚ୍ଛା, ତମ କିଛି ଭଜନ ଆସୁଛି ତମ ସ୍କୁଲରେ କଣ ଯୋଉ ପ୍ରାର୍ଥନା ହଉଛି କି ଗାଇକି ଶୁଣିଲ?
0: ମନ କା ବିଶ୍ୱାସ କମଜୋର ହୋନା ଇତନି ଶକ୍ତି ହମେ ଦେନା ଦାତା ମନ କା ବିଶ୍ୱାସ କମଜୋର ହୋନା ହମ ଚଲେ ଦେଖ ରସ୍ତେ ପେ ହମସେ ଭୁଲ କର ବି କୋଈ ଭୁଲ ହୋନା ଇତନି ଶକ୍ତି ହମେ ଦେନା ଦାତା ମନ କା ବିଶ୍ୱାସ କମଜୋର ହୋନା।
1: ବହୁତ ବଢିଆ। ମନର ଶକ୍ତି ବଡ଼ ଶକ୍ତି ନା ଆଉ ନାଇଁ? ତମେ ମନରେ ଯୋଉଟା ମାନେ ଭାବିବ ମାନେ ଦୃଢ଼ କରିକି ମୁଁ ଏଇଆ କରିବି କହିଲେ ନିଶ୍ଚୟ ତମେ କରିପାରିବ, ଜୀବନରେ ସଫଳ ହେଇପାରିବ ନାଇଁ? ଆଚ୍ଛା, ତମେ ଭବିଷ୍ୟତରେ କଣ ହବ ବୋଲି ଭାବିଛ କହିଲ?
0: ମ୍ୟାମ ଇଞ୍ଜିନିୟର।
1: ଆଚ୍ଛା, ଭଲ ପାଠ ପଢୁଛ?
0: ଚାଲିଛି ମ୍ୟାମ।
1: କେତେ ପରସେଣ୍ଟେଜ ରହିଥିଲା ଗତ ପରୀକ୍ଷାରେ?
0: 75।
1: ଆଚ୍ଛା, ଆହୁରି ବହୁତ ପରିଶ୍ରମ କରିବାକୁ ପଡିବ ନାଇଁ? ଆଚ୍ଛା, କେମିତି ପଢା ପଢି କେତେ ଘଣ୍ଟା କରୁଛ ଦିନକୁ, କେତେବେଳେ ପଢୁଛ କହିଲ?
0: ସକାଳେ 2 ଘଣ୍ଟା, ସନ୍ଧ୍ୟାରେ 2 ଘଣ୍ଟା।
1: ଆଚ୍ଛା, ପଢୁଛ ଘରେ ପଢୁଛ ନା ଟ୍ୟୁସନ ଯାଉଛ?
0: ଟ୍ୟୁସନ ଘରେ ଆଗ ହଉଛି।
1: ଆଚ୍ଛା, ସାର ଆସୁଛନ୍ତି? ଆଚ୍ଛା, ବହୁତ ବଢିଆ କଥା। ଠାକୁରେ କରନ୍ତୁ ତୁମେ ବହୁତ ବଡ଼ ଇଞ୍ଜିନିୟର ହୁଅ, ବାପା ମାଙ୍କର ଖୁବ ନାଁ କର, ଦେଶ ନାଁ କର, ଆକାଶବାଣୀ ତରଫରୁ ତମକୁ ଅନେକ ଅନେକ ଧନ୍ୟବାଦ।

0: ଏଥରାସ କୁନିମଣି ସାନ୍ଭୀ ପ୍ରଧାନଙ୍କ ଠାରୁ ଶୁଣିବା ଗୋଟିଏ ସୁନ୍ଦର ଭଜନ।
1: କୟା ଆଖି ଦୁଇ ଯଦି ହେବୁରେ କଜଳ ଗାର

0: ପିଲାମାନେ, ତୁମେ କେବେ ନଦୀ ଦେଖିଛ? ଯେତେବେଳେ ଖରା ଛୁଟି କି ଶୀତ ଛୁଟିରେ ତୁମେ ତୁମ ଗାଁକୁ ଯାଉଥିବ, ସେଇଠି ତୁମେ ନଦୀ ଦେଖୁଥିବ। କଳ କଳ ବହି ଯାଉଥିବା ନଦୀ କେତେ ସୁନ୍ଦର କହିଲ। ସେଠି ବାଲି ଥିବ, ଆଉ ପାଣି ବି ଥିବ। ଯେତେବେଳେ ପ୍ରାୟ ଖରା ଦିନରେ ନଦୀ ପ୍ରାୟ ଶୁଖି ଯାଇଥାଏ, ପାଦେ ପାଦେ ପାଣି ଥାଏ, ଆଣ୍ଠୁଏ ଲେଖା ପାଣି ଥାଏ, ସେଇ ପାଣିରେ ତମକୁ ଖେଳିବାକୁ ଭାରି ଭଲ ଲାଗେ। ନାଇଁ, ଛୋଟ ଛୋଟ ମାଛମାନେ ମଧ୍ୟ ଭେଳା ଭେଳା ହେଇକି ସେପଟେ ଭାସୁଥାନ୍ତି, ଆଉ ତମକୁ ଦେଖିଲେ ସେମାନେ ଧାଇଁ ପଳାନ୍ତି। ତମ ପାଦ ପଟେ ଦେଇକି ଛୋଟ ଛୋଟ ମାଛ ଗୁଡାକ ତମ ପଟେ ପହଁରି ପହଁରି ଯାଉଥାନ୍ତି। ବହୁତ ମଜା ଲାଗେ ନଦୀରେ ଖେଳିବା ପାଇଁ, ପାଣିରେ ଖେଳିବା ପାଇଁ, ଆଉ ନଦୀ କୂଳର ସୁଲୁସୁଲିଆ ପବନ ତ ଆହୁରି ଭଲ ଲାଗେ। ନାଇଁ, ଦିନ ଥିଲା ଲୋକମାନେ ନଦୀର ପାଣିକୁ ହିଁ ଆଣି ରାନ୍ଧୁଥିଲେ, ଖାଉଥିଲେ, ନଦୀରେ ଗାଧୋଉଥିଲେ। ବହୁଳ ବ୍ୟବହାର ନଦୀ ପାଣିକୁ ଲୋକମାନେ କରୁଥିଲେ, ସିଧାସଳଖ ବ୍ୟବହାର କରୁଥିଲେ। ନଦୀର ଜଳକୁ ନେଇ କୃଷି କାର୍ଯ୍ୟ ଆମର ହଉଥିଲା, ବୁଝିଲ। ଆଉ ଆମର ପ୍ରଥମ ଜନବସତି, ପ୍ରଥମେ ତ ଲୋକମାନେ ବଣରେ ରହୁଥିଲେ, ବଣ ଜଙ୍ଗଲରେ ତୁମେ ଜାଣିଛ, ପଢ଼ିଥିବ। କିନ୍ତୁ ଧୀରେ ଧୀରେ ମଣିଷ ଯେତେବେଳେ ସଭ୍ୟ ହେବାକୁ ଲାଗିଲା, ସିଏ ତାର ନଦୀ କୂଳରେ ତାର ଘର ଦ୍ୱାର କରି ରହିଲା। କ'ଣ ପାଇଁ କହିଲ? ନଦୀରୁ ପିଇବାକୁ ପାଣି ମିଳିବ, ନଦୀରୁ ସେ କୃଷି କାର୍ଯ୍ୟ କରିବ, ନଦୀ ତାର ବହୁତ ଲାଭ ହେଲା। ସେଥିପାଇଁ ନଦୀ କୂଳରେ ଜନବସତି ଗୁଡ଼ିକ ଧୀରେ ଧୀରେ ଗଢ଼ି ଉଠିଲା। ଆମର ତ ବହୁତ ନଦୀ ଆମ ଦେଶରେ ରହିଛି, ଗଙ୍ଗା, ଯମୁନା, ବ୍ରହ୍ମପୁତ୍ର, ଏମିତି ବହୁତ ନଦୀ ରହିଛି ନୁହଁ କି? ଆଉ ଗଙ୍ଗା ନଦୀକୁ ଆମର ପବିତ୍ର ନଦୀ ବୋଲି ମଧ୍ୟ ଆମେ ମାନୁଛୁ। ନାଇଁ, ତେବେ ଆଜିକାଲି ଆମର ଯେଉଁ କଳକାରଖାନା ସବୁ ତିଆରି ହେଲାଣି, ଏଇ କଳକାରଖାନାର ବହୁଳ ବ୍ୟବହାର ଯୋଗୁଁ ନଦୀ ପାଣି ସବୁ ଆଜିକାଲି ବହୁତ ପରିମାଣରେ ଦୂଷିତ ହେବାକୁ ଲାଗୁଛି। କାହିଁକି ନା କଳକାରଖାନାର ଦୂଷିତ ଜଳକୁ ଅଧିକାଂଶରେ ଆମେ ସବୁ ନଦୀକୁ ଛାଡ଼ି ଦେଉଛୁ, ଯାହାଦ୍ୱାରା ନଦୀ ପାଣି ଦୂଷିତ ହୋଇଯାଉଛି। ଆଉ ସେଇ ପାଣିକୁ ଯେତେବେଳେ ଆମେ ବ୍ୟବହାର କରୁଛୁ, ଆମର ସ୍ୱାସ୍ଥ୍ୟ ହାନି ଘଟୁଛି। ଆଉ ସେଇ ଯେଉଁ ଜଳଚର ଜୀବ, ଯେଉଁ ମାଛ କଇଁଚ ମାନେ ଅଛନ୍ତି, ସେମାନେ ମଧ୍ୟ ଅଧିକାଂଶ ସମୟରେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ତେଣୁ ଆମକୁ ନଦୀ ଜଳକୁ ସ୍ୱଚ୍ଛ ରଖିବାକୁ ପଡ଼ିବ। ଆମର କୌଣସି ପୂଜା ପର୍ବ ହେଲା ତ ଆମେ କ'ଣ କରୁଛୁ, ସେଇ ଯେଉଁ ପୂଜାର ଫୁଲ ଫଳ ଇତ୍ୟାଦି ଇତ୍ୟାଦି ସବୁ ନେଇକି ନଦୀ ପାଣିରେ ଭସେଇ ଦେଉଛୁ। ତ ସେଆକୁ ଯଦି ସଢ଼ିକି ପଚିକି ରହିଲା, ସାଧାରଣ ଫଳ ଫୁଲରୁ ଏତେ କ୍ଷତି ହୋଇନଥାଏ, କିନ୍ତୁ ଯେଉଁ ଆମେ ପଲିଥିନ୍ ଆଉ ପ୍ଲାଷ୍ଟିକ୍ ଜିନିଷ ନଦୀରେ ଭସେଇ ଦେଉଛୁ, ତାହାଦ୍ୱାରା ନଦୀ ପାଣି ଅତିମାତ୍ରାରେ ଦୂଷିତ ହେଉଛି। ତେବେ ସେ ଯାହା ହେଉ, ଗଙ୍ଗା ନଦୀର ପାଣିରେ ଏମିତି କିଛି ଭୂତାଣୁ ଅଛନ୍ତି, ଯେଉଁମାନେ କି ଆମେ ଯଦି ଗଙ୍ଗା ଜଳକୁ କିଛି ସମୟ ପାଇଁ ଛାଡ଼ିଦେବା, ବ୍ୟବହାର ନ କରିକି, ସେଇ ପାଣି ଆପେ ଆପେ ବିଶୁଦ୍ଧ ହୋଇଯିବ। ସେଥିପାଇଁ ଆମ ପୁରାଣରେ ଗଙ୍ଗାକୁ ପବିତ୍ର ନଦୀ ବା ଗଙ୍ଗା ଜଳକୁ ପବିତ୍ର ପାଣି ବୋଲି କୁହାଯାଉଛି। ତେବେ ଆସ ଆଜିର ଶପଥ ନେବା ଯେ ଆମେ ଏହି ନଦୀକୁ ସୁରକ୍ଷିତ ରଖିବା ପାଇଁ ଏବେଠାରୁ ଯତ୍ନବାନ ହେବା। ତମେ ତ ଛୋଟ ଛୋଟ ପିଲା, ଏବେ କିଛି କରିପାରିବନି, କିନ୍ତୁ ତୁମେ ତ ତମର ବଡ଼ ଲୋକମାନଙ୍କୁ କହିପାରିବ ନା, ତମର ବାପା, ଦାଦା, ମାମୁଁ ଏମାନଙ୍କୁ ସବୁ କହିପାରିବ ଯେ ଦେଖ, ଆମ ନଦୀ ଜଳକୁ ଆମେ ଯଥାସମ୍ଭବ ସୁରକ୍ଷିତ ରଖିବା। ଆଉ ତମେ ପିଲାଟି ବେଳରୁ ଚେଷ୍ଟା କରିବ ଯେ ତମେ ଯେବେ ବଡ଼ ହେବ, ଏଇ ନଦୀ ଜଳରେ ଏମିତି କିଛି ଅପରିଷ୍କାର ଜିନିଷ ପକେଇବ ନାହିଁ, ଆଉ ନଦୀ ଜଳକୁ ବିଶୁଦ୍ଧ ରଖିବ। ତମେ ଯଦି ବଡ଼ ହେଇକି ଶିଳ୍ପପତି ହେବ ବଡ଼ ହେଲେ, ତ ତମେ ତମର କଳକାରଖାନାର ଜଳ, ଦୂଷିତ ଜଳ ଜମା ନଦୀକୁ ଛାଡ଼ିବନି, ତମେ ଏବେଠୁ ଶପଥ କର। ତାହେଲେ ଯାଇ ଆମେ ଆମ ନଦୀମାନଙ୍କୁ ସୁରକ୍ଷିତ ରଖିପାରିବା। ନଦୀ ସୁରକ୍ଷିତ ହେଲେ ଆମର ବି ଉପକାର ହେବ ନା, ଆମ ସହିତ ସମସ୍ତଙ୍କର ଉପକାର ହେବ ନା, କ'ଣ କହୁଛ? ତାହେଲେ ଆସ ଏହି ନଦୀ ଉପରେ ଆଉ କିଛି ଅଧିକା କହୁଛନ୍ତି ବଡ଼ ଭାଇ ଚନ୍ଦନ ବେହେରା, ତାଙ୍କଠାରୁ ଶୁଣିବା।
1: ମାନବ ସଭ୍ୟତାର ବିକାଶ ପଛରେ ପ୍ରଥମ ଭୂମିକା ଗ୍ରହଣ କରିଥିବା ହେଉଛି ଏହି ନଦୀ, ଯେଉଁଠାରେ ପ୍ରଥମ ଥର ପାଇଁ ମାନବ ସମାଜ ଗଢ଼ି ଉଠିଥିଲା। ଆଉ ଏହାର ମୁଖ୍ୟ କାରଣ କ'ଣ ଥିଲା? ଏହାର ମୁଖ୍ୟ କାରଣ ଥିଲା କୃଷି। ଆମେ ଆଗକାଳରୁ ଜାଣିଆସିଛୁ ଯେ ଯେଉଁଠାରେ ଜଳ ଥାଏ ସେଠାରେ କୃଷି କାର୍ଯ୍ୟ ବହୁତ ଭଲ ଭାବେ ହୋଇଥାଏ। ତେଣୁ ପ୍ରଥମଥର ପାଇଁ ନଦୀକୂଳରେ ଲୋକମାନେ ବସତି ସ୍ଥାପନ କରି କୃଷି କାର୍ଯ୍ୟ ଆରମ୍ଭ କରିବାକୁ ଲାଗିଲେ।

0: ସିନା ବହୁତ ନଦୀ ପ୍ରଦୂଷଣ କରିବାକୁ ଲାଗିଛି। ଆଜିର ପ୍ଲାଷ୍ଟିକ ୟୁଜ୍ ଯେଉଁଟାକି ନଦୀ ପାଇଁ ବହୁତ କ୍ଷତିକାରକ ହୋଇଛି। ଆମେ ବହୁତ ବାଜ୍ୟବସ୍ତୁ ପ୍ଲାଷ୍ଟିକ ଏସବୁ ନଦୀ ଫିଙ୍ଗିବାକୁ ଲାଗିଛୁ। କଳକାରଖାନାରୁ ଯେଉଁ ବର୍ଜ୍ୟବସ୍ତୁ ଆମର ବାହାରୁଛି ଏସବୁକୁ ଆମେ ନଦୀକୁ ଫିଙ୍ଗି ଦେଉଛୁ, ନଦୀକୁ ଛାଡ଼ି ଦେଉଛୁ, ଯାହାଫଳରେ ନଦୀରେ ଥିବା ମତ୍ସ୍ୟ, ନଦୀରେ ଯେଉଁ ଜୀବ ରହିଛି ସେମାନେ ସବୁ କ୍ଷତିଗ୍ରସ୍ତ ହେଉଛନ୍ତି। ସେମାନେ ଦିନକୁ ଦିନ କିଛି ଜୀବ ନଦୀର ବିଲୁପ୍ତ ହେବାରେ ଲାଗିଲେଣି। ଆଉ ଯେଉଁ ନଦୀ ଆମକୁ ଯେଉଁ କୃଷି କାର୍ଯ୍ୟ କରିବାରେ ଏତେ ସାହାଯ୍ୟ କରିଛି, ସେହି କୃଷି କାର୍ଯ୍ୟରେ ଆଜି ମାନବ ଜାତି ବିଭିନ୍ନ ରାସାୟନିକ ପଦାର୍ଥକୁ ଉପଯୋଗ କରୁଛି, ଯାହାଫଳରେ ଏହି ରାସାୟନିକ ପଦାର୍ଥ ଗୁଡ଼ିକ ପାଣିରେ ଧୋଇ ବର୍ଷା ଦିନେ ଏହା ନଦୀରେ ମିଶୁଛି, ଯାହାଫଳରେ ନଦୀରେ ଥିବା ଜୀବମାନେ ଆଜି ମୃତ୍ୟୁମୁଖରେ ପଡ଼ୁଛନ୍ତି, ଆଉ ନଦୀ ବହୁତ ଦୂଷିତ ହେବାରେ ଲାଗିଛି। ଯଦି ଆମେ ଏହି ନଦୀ ଗୁଡ଼ିକୁ ଆଉ ଥରେ ଏଗୁଡ଼ିକୁ ପ୍ରଦୂଷଣ ମୁକ୍ତ ନ କରିବା, ତାହେଲେ ଆମେ ଭବିଷ୍ୟତରେ ବହୁତ କ୍ଷତିଗ୍ରସ୍ତରେ ପଡ଼ିବା, ଆମ ମାନବ ସମାଜ ହୁଏତ ଆହୁରି ମଧ୍ୟ ପଛକୁ ଚାଲି ଯାଇପାରେ।
1: ବଡ଼ ଭାଇ ଚନ୍ଦନ ବେହେରାଙ୍କ ଠାରୁ ତ ଶୁଣିଲ ନଦୀର ଉପକାର ବିଷୟରେ, ତମକୁ ନିଶ୍ଚୟ ଭଲ ଲାଗିଥିବ।

ପିଲାମାନେ ତୁମେ କୁମ୍ଭୀର ଦେଖିଛ? କୁମ୍ଭୀର ପାଣିରେ ରୁହେ ନୁହଁ। ତୁମେ କେବେ ଜୁ ଯାଇଥିବ, ମାନେ କେଉଁ ଚିଡ଼ିଆଖାନା, ନନ୍ଦନକାନନ ଏମିତି ଯାଇଥିବ, ଟିଭିରେ ତୁମେ ଦେଖିଥିବ କୁମ୍ଭୀରକୁ ନୁହଁ। ତା ଦେହ ସାରା କଣ୍ଟା କଣ୍ଟା ହେଇକି ଥାଏ, ତାର ଏତେ ବଡ଼ ପାଟିରେ ଏତେ ବଡ଼ ବଡ଼ ଦାନ୍ତ ଥାଏ ନୁହଁ, ପାଣି ଭିତରେ ସେ ଛପିକି ଥାଏ। ଯେଉଁ ଜୀବ ବା ମଣିଷ ପାଣି ଭିତରେ ପଶନ୍ତି, ସେ କୁମ୍ଭୀର ଥିବା ପାଣି ଭିତରେ ପଶନ୍ତି, କୁମ୍ଭୀର ସେଠି ଛପିକି ଥାଏ, ତାଙ୍କ ଗୋଡ଼ ଟାଣିଦିଏ, ଟାଣି ଦେଇକି ସେମାନଙ୍କୁ ଖାଇଯାଏ। ହେଲେ ଗୋଟେ ନଦୀରେ ଏମିତି କୁମ୍ଭୀର ଥିଲା। ହେଲେ ନଦୀରେ କୁମ୍ଭୀର ଥିବା ଖବର ଶୁଣିକି ଆଉ କୌଣସି ଜୀବ କୁମ୍ଭୀର ଥିବା ସ୍ଥାନକୁ ଆଉ ପାଣି ପିଇବା ପାଇଁ ଗଲେନି। ହେଲେ କୁମ୍ଭୀର ବିଚାରା କ'ଣ କରିବ, କିଏ ଗଲେ ସିନା ସେମାନଙ୍କୁ ଖାଇବ ଆଉ ତା'ର ପେଟର ଭୋକ ମେଣ୍ଟେଇବ। ସିଏ ବହୁତ ବ୍ୟସ୍ତ ହୋଇପଡ଼ିଲା, ତା'ର ମନେ ପଡ଼ିଲା ଗୋଟେ ବିଲୁଆକୁ ସେ ଦେଖୁଛି, କିନ୍ତୁ ସେ ବିଲୁଆ କ'ଣ କରୁଛି, ସିଏ ଏ ତୁଠକୁ ନ ଆସି ସିଏ ଯାଇକି ଆର ତୁଠରେ ପାଣି ପିଇ ଦେଇକି ତର୍ତ୍ତ ହେଇକି ଧାଇଁ ପଳାଉଛି। କୁମ୍ଭୀର ଭାବିଲା ଏ

0: ମୋତେ ଖାଇବା ପାଇଁ ତେଣୁ ସିଏ ଶୀଘ୍ରରୁ ଶୀଘ୍ର ସେ କ'ଣ କଲା, ବିଲୁଆ ଦୌଡ଼ିକି ପଳେଇଲା। କୁମ୍ଭୀରର ଚାଲାକି ଏଠି କ'ଣ, ପାଣି ଫାଟିଗଲା। ବିଲୁଆର ଚାଲାକି ଆଗରେ କୁମ୍ଭୀର ହାରିଗଲା। ବୁଝିଲ ଗପ କେମିତି ଲାଗିଲା?
1: ଏଥର ଆସ ଶୁଣିବା ଗୋଟିଏ ସୁନ୍ଦର ଗୀତ।

ତାହେଲେ ଫ୍ରେଣ୍ଡସ୍, ଯୋଗ ହେଉଛି ଭାରତର ପ୍ରାଚୀନ ଅମୂଲ୍ୟ ଉପହାର, ଯାହା ଶରୀର, ମନ, ଆତ୍ମା ମଧ୍ୟରେ ସନ୍ତୁଳନ ସୃଷ୍ଟି କରିଥାଏ। ଆଜିର ବ୍ୟସ୍ତ ଜୀବନରେ ଚାପ, ଅନିୟମିତ ଜୀବନଶୈଳୀ ଓ ବିଭିନ୍ନ ରୋଗରୁ ଦୂରେଇ ରହିବା ପାଇଁ ଯୋଗ ଏକ ସହଜ ଓ ପ୍ରାକୃତିକ ଉପାୟ। ଯେପରି ବିଭିନ୍ନ ରୋଗ ପାଇଁ ଭିନ୍ନ ଭିନ୍ନ ଔଷଧ ଥାଏ, ସେହିପରି ଅନେକ ସମସ୍ୟା ପାଇଁ ଭିନ୍ନ ଭିନ୍ନ ଯୋଗାସନ ଓ ପ୍ରାଣାୟାମ ଆମକୁ ସାହାଯ୍ୟ କରିଥାଏ। ହଜାର ହଜାର ବର୍ଷ ଧରି ଯୋଗର ଉପକାରିତାକୁ ସାରା ବିଶ୍ୱ ସ୍ୱୀକାର କରି ଆସୁଛି। ତେବେ ବନ୍ଧୁଗଣ, ଯୋଗର ବିଭିନ୍ନ ଉପକାରିତା, କେଉଁ ସମସ୍ୟା ପାଇଁ କେଉଁ ଯୋଗାସନ ଉପଯୁକ୍ତ ଏବଂ ସୁସ୍ଥ ଜୀବନ ପାଇଁ ଯୋଗର ଭୂମିକା ବିଷୟ ଆମକୁ ଅଧିକ ଜଣାଇବା ପାଇଁ ଆଜି ଆମ ସହିତ ଅଛନ୍ତି ଜଣେ ଅଭିଜ୍ଞ ଯୋଗ ଶିକ୍ଷକ, ଶ୍ରୀ ବିକ୍ରମ କୁମାର ଚର୍ଚ୍ଚୀ। ଆସନ୍ତୁ ତାଙ୍କ ସହ ଏହି ସୁନ୍ଦର ଆଲୋଚନାକୁ ଆରମ୍ଭ କରିବା।

0: ନମସ୍କାର, ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ। ପ୍ରଥମେ ନିଜର ପରିଚୟ ଆମ ଶ୍ରୋତା ବନ୍ଧୁମାନଙ୍କୁ ଦିଅନ୍ତୁ।
1: ଜୟ ଜଗନ୍ନାଥ। ନମସ୍କାର, ମୁଁ ୟୋଗା ଟିଚର ବିକ୍ରମ କୁମାର ଚର୍ଚ୍ଚୀ ଫ୍ରମ୍ କବିସୂର୍ଯ୍ୟନଗର। ପ୍ରଥମେ ଧନ୍ୟବାଦ ଦେବି ଅଲ୍ ଇଣ୍ଡିଆ ରେଡ଼ିଓକୁ ଆନ୍ତର୍ଜାତିକ ଯୋଗ ଦିବସ ଉପରେ ଯେଉଁ ଚର୍ଚ୍ଚା ପାଇଁ ମୋତେ ଡାକିଛନ୍ତି, ସେଥିପାଇଁ ଅଶେଷ ଅଶେଷ ଧନ୍ୟବାଦ।
0: ପ୍ରଥମେ ଆମେ କଥା ହେବା ଯୋଗ ବିଷୟରେ। ଯୋଗ କ'ଣ?
1: ଦେଖନ୍ତୁ, ଯୋଗକୁ ବୁଝିବା ପାଇଁ ବହୁତ କିଛି ଜିନିଷ ଅଛି, କିନ୍ତୁ ତଥାପି ଯଦି ଆମେ ସରଳ ଭାଷାରେ ବୁଝିବାକୁ ଚାହିଁବା, ମୁଁ ଆପଣଙ୍କୁ ଗୋଟେ କଥା କହିବି ଯେ ଯୋଗର ଅର୍ଥ ଆପଣ ପାଠରେ କେଉଁଠି ପଢ଼ିଛନ୍ତି? ଯୋଗ କେଉଁଠି ପଢ଼ିଛନ୍ତି? ଯୋଗ ମାନେ ମିଶାଣ, ମିଶାଣ। ତ ଯୋଗ ଅଲଗା, ଆସନ ଅଲଗା, କିନ୍ତୁ ଯୋଗ ଯେହେତୁ ଗୋଟେ ସାମାଜିକ ସୁଧାର ଏବଂ ଆଧ୍ୟାତ୍ମିକ ସୁଧାର ବା ଆଧ୍ୟାତ୍ମିକ ସହିତ ପରମାତ୍ମାକୁ ଯୋଡ଼ିବାକୁ ଯୋଗ କୁହାଯାଏ, କିନ୍ତୁ ତାକୁ ଯଦି ଆମେ ଅଲଗା କରିବା ଆସନ, ତାର କ୍ରିୟା ଗୁଡାକ ସବୁ ଅଲଗା ଅଲଗା ଅଛି। ତ ଯୋଗର ଅର୍ଥ ହଉଛି ପରମାତ୍ମାଙ୍କ ସହ ମିଶିବା।
0: ବହୁତ ବଢିଆ, ବହୁତ ବଢିଆ ଭାବରେ ଆପଣ କହିଲେ ଯୋଗାସନ ସମ୍ବନ୍ଧରେ। ତେବେ ନିୟମିତ ଯୋଗ ଅଭ୍ୟାସ କଲେ ଆମ ଶରୀର ଏବଂ ମନକୁ କେଉଁ କେଉଁ ଲାଭ ମୁଖ୍ୟତଃ?
1: ଆଜିକା ସମୟରେ ଯେହେତୁ ମୁଁ ଆୟୁଷ ମନ୍ତ୍ରାଳୟରେ କାମ କରୁଛି ଏବଂ NHMରେ ବି କାମ କରୁଛି, ତ ଦେଖନ୍ତୁ ଯଦି ଆମେ କହିବା ଯେ ଆୟୁଷ ମନ୍ତ୍ରାଳୟ ହିସାବରେ ହ୍ୱାଟ ଇଜ୍ ଦ ହେଲ୍ଥ ଏକର୍ଡିଂ ଟୁ ଆୟୁଷ, ଆୟୁଷ କହେ ଯେ ସ୍ୱାସ୍ଥ୍ୟବାନ କିଏ। ତ ଆମର ଗୋଟେ ଚରକ ସଂହିତାରେ ଗୋଟେ ଲେଖା ହେଇଛି ଯେ ସମୟ ଦୋଷ ସମାଗ୍ନିଶ

0: ଧୀରେ ଆପଣଙ୍କୁ ସେ ସୁଖ ଦେବ ଏଇ ନାଇଁ ଯୋଗ ଆଜି କରିଦେଲେ କାଲି ମେଡିସିନ ଭଳି ରିଜଲ୍ଟ ଦେବ ନାହିଁ କିନ୍ତୁ ଯୋଗର ରିଜଲ୍ଟ 10 ଦିନ ପରେ ପରେ ସେ ତାର ଫାଇଦା ଦେବା ଆରମ୍ଭ କରିଦିଏ କିନ୍ତୁ ଆପଣ 10 ଦିନ ଧରି ତାକୁ ସବୁଦିନ କରିବା ସ୍ଥିର ସେ ସୁଖମ ତ ଧୀରେ ଧୀରେ ସିଏ ଆପଣଙ୍କୁ ସୁଖ ଦେବା ଆରମ୍ଭ କରିବ
1: ବହୁତ ସୁନ୍ଦର କଥା କହିଲେ ଆମ ଶ୍ରୋତା ବନ୍ଧୁମାନଙ୍କୁ ମଧ୍ୟ ନିଶ୍ଚିତ ଭଲ ଲାଗିଥିବ ଆଉ ଯେଉଁମାନେ କେବେ ଚେଷ୍ଟା କରୁନାହାନ୍ତି ସେମାନେ ମଧ୍ୟ ଚେଷ୍ଟା କରିବେ ବୋଲି ମୁଁ ଭାବୁଛି ତେବେ ମଧୁମେହ କିମ୍ବା ଉଚ୍ଚ ରକ୍ତଚାପ ହେଉ କିମ୍ବା ମୋଟାପଣ କିମ୍ବା ପିଠିବଥା କିମ୍ବା ଥାଇରଏଡ୍ ଏଇ ଟାଇପ୍ର ବହୁତ ସାରା ରୋଗ ଆଜିର ସମୟରେ ବହୁତ କମନ୍ ହେଇଗଲାଣି ସେଇଭଳି ସମସ୍ୟାରେ ଯୋଗାସନ ବା ପ୍ରାଣାୟାମ କିପରି ଭାବରେ ସାହାଯ୍ୟ କରିପାରିବ ଆମକୁ
0: ଦେଖନ୍ତୁ ମଣିଷ ଜୀବନଚର୍ଯ୍ୟା ଉପରେ ଯଦି ଆମେ ଯିବା ତାହେଲେ ଆଜିକା ଡେଟ୍ରେ ରୋଗ ଏତେ ବଢୁଛି କାହିଁକି ତାର କାରଣ ପ୍ରଥମେ ଆମକୁ ଖୋଜିବାକୁ ପଡିବ ଦେଖନ୍ତୁ ଆମେ ବିଗତ 30 ବର୍ଷ ତଳକୁ ପଳେଇବା ଏତେ ରୋଗ ଥିଲା କି ଏବେ 10-15 ବର୍ଷ ହେଲା ବହୁତ ଗୁଡ଼ିଏ ରୋଗ ଆସୁଛି ତାର କାରଣ ହେଉଛି ଆମର ଜୀବନଚର୍ଯ୍ୟା ବା ଖାଇବା ପିଇବା ମୁଁ ବହୁତ ଗୁଡ଼ିଏ ଗାଁ ବୁଲିକି ଯୋଗ ଶିଖାଏ ତ ମୁଁ ଯେତେବେଳେ ସେମାନଙ୍କ ପାଖକୁ ଯାଏ ସେମାନେ କୁହନ୍ତି ଯେ ଆମେ ଚାଷୀ ଲୋକ ଆମ ଯୋଗ କରିବା ଆବଶ୍ୟକ ନାହିଁ କିନ୍ତୁ ଯେତେବେଳେ ଆମେ ମେଡିକାଲ ରେଜିଷ୍ଟର ଓଲ୍ଟୁ

ପ୍ରକୃତ ଯୋଗ ଶିକ୍ଷକ ଯେଉଁମାନେ ଥାନ୍ତି, ଆମେ ଦେଖୁଛେ ପ୍ରାୟ ଲୋକ କି ମୋବାଇଲରେ ଦେଖିକିରି ବା ସୋସିଆଲ ମିଡିଆ ଦେଖିକି କରିଦିଅନ୍ତି, ବହୁତ ଗୁଡ଼ିଏ ଅଛନ୍ତି ସୋସିଆଲ ମିଡିଆ ଦେଖିକି କରିଦିଅନ୍ତି, ହଁ ଠିକ ଅଛି, କିନ୍ତୁ କିଛି କିଛି ଜାଗାରେ ଧରିନିଅନ୍ତୁ ଆପଣ ଜଣେ ଚକ୍ରାସନ କରୁଛି ବ୍ୟାକ୍ ବେଣ୍ଡିଙ୍ଗ କରୁଛି, ତ ତାକୁ ସବୁବେଳେ ଧ୍ୟାନ କରିବା ପରେ କଣ୍ଟ୍ରାଡିକେସନ ଇନହିଲ ଏକ୍ସେଲ କେମିତି ହବ, ତା ପୋଜିସନ କେମିତି ହବ। ଜଣେ ଉତ୍ତମ ପ୍ରଶିକ୍ଷକ ପ୍ରଥମେ ଯେଉଁମାନେ ଆପଣ ଯେଉଁଟା କହିଲେ ପ୍ରଥମେ କ'ଣ କରିବା ଦରକାର, ପ୍ରଥମେ ପ୍ରଶିକ୍ଷକଙ୍କୁ ନିହାତି ଆବଶ୍ୟକ, ନହେଲେ ତାର ଠିକ ଯାଞ୍ଚ କରିକି ଆପଣ କରିବେ। ତା ପୂର୍ବରୁ ତାର କିଛି ନିୟମ ଅଛି ପାଳନ କରିବା ଦରକାର, ଆପଣ ସ୍ୱଚ୍ଛ ରହିବେ, ଆପଣ ପେଟ ଖାଇଥିବା ଦରକାର, କରିସାରିଲା ପରେ ଅଧଘଣ୍ଟାରେ ପର୍ଯ୍ୟନ୍ତ ବା 30 ମିନିଟ୍ ପର୍ଯ୍ୟନ୍ତ କିଛି ଆପଣ ଖାଇବେ ନାହିଁ, ବହୁତ କିଛି ଧ୍ୟାନ ଦେବାକୁ ପଡେ। ପ୍ରଥମ କଥା ହେଲା ଆପଣଙ୍କୁ ସ୍ୱଚ୍ଛ ରହିବା ଦରକାର, ପେଟ ଖାଇଥିବା ଦରକାର, ସେ ଅନୁସାରେ ଆପଣ ଯେମିତି ସବୁ ମେଡିସିନ ଖାଇଲେ ଆପଣ ସିନ୍ତ ଖାଇଦେବେନି ମେଡିସିନ ଯଦି ସେମିତି ଦୋକାନ କିଣି ଖାଇବେ କିଡ଼ନୀ ଷ୍ଟୋନ୍ ହେଇଯିବ, ତା ପାଇଁ ଡକ୍ଟର କନସଲ୍ଟ ଦରକାର, ସେମିତି ଗୋଟେ ଉତ୍ତମ ପ୍ରଶିକ୍ଷକ ଆବଶ୍ୟକ। ଯଦି ନାହିଁ ଆପଣଙ୍କ ପାଖାପାଖି କେଉଁ ପ୍ରଶିକ୍ଷକ ତାଙ୍କୁ କହିପାରିବେ, ନଚେତ କିଛି ସମୟ ପଢି ସାରିବା ପରେ କିଛି ତଦନ୍ତ କରିସାରିଲା ପରେ ଆପଣ ତାକୁ କରିପାରିବେ। ରୋଗର କୌଣସି ସାଇଡ୍ ଇଫେକ୍ଟ ନାହିଁ, କିନ୍ତୁ ଆପଣ ତାକୁ ଯଦି ବାଧ୍ୟବାଧକତା କରିବେ, ଧରିନିଅନ୍ତୁ ଜଣେ ବିପି ପେସେଣ୍ଟ ଅଛନ୍ତି ତାକୁ ହସ୍ତପଦ ଆସନ କରିବାକୁ ମନା ଅଛି, ସେ କରିଦେବେ। ଗୋଟେ ହାଇ ବିପି ପେସେଣ୍ଟ ଆଗକୁ ନେଇକି କିଛି କରିବେ ନାହିଁ, କିନ୍ତୁ ପଦହସ୍ତ ଆସନ ସେ କରିଦେବେ, ନିହାତି ଭାବେ ତାଙ୍କୁ ଖରାପ ପ୍ରଭାବ ପଡିପାରେ।

0: ମୁଁ ସେତେ କରୁନୁ, ତ ଆମ ଶରୀରକୁ ବି ଅଭ୍ୟାସ ହେଇଗଲାଣି। ତୁ ଏବେ ମେଡିସିନ ଯୋଉ ଖାଉଛୁ ତା ସହିତ ଡକ୍ଟର କୁହନ୍ତି ଏହା ସହିତ ଏଇ ପ୍ରକାର ଖାଦ୍ୟ ଖାଇବା ଆବଶ୍ୟକ, ସେମିତି ଯୋଗାସନ କରୁଥିବା ବ୍ୟକ୍ତିମାନେ କୋଉ ପ୍ରକାର ଖାଦ୍ୟ ସନ୍ତୁଳନ ରକ୍ଷା କରିବା ଆବଶ୍ୟକ?
1: ମୁଁ ସବୁବେଳେ ମୋର କ୍ଲାସରେ କୁହେ, ଯଦି ଆପଣ ଗୋଟେ ଉତ୍ତମ ସ୍ୱାସ୍ଥ୍ୟ ଉପରେ ଯାଆନ୍ତି ତାହେଲେ ଆପଣଙ୍କୁ କିଛି କିଛି ଷ୍ଟ୍ରିକ୍ଟ ଜିନିଷ ଫଲୋ କରିବାକୁ ପଡିବ। ଆପଣ ଯଦି ଗୋଟେ ପର୍ଟିକୁଲାର ବୟସ ଥାଏ, ଆପଣଙ୍କ ସବୁ ଖାଇବା ଅନୁସାରେ ବୟସ ବି ଗୋଟେ ଥାଏ, ତ ଆଜିକା ସମୟରେ ଯୋଉ କେମିକାଲ ଜାତୀୟ ଖାଦ୍ୟ ଆମେ ଖାଉଛୁ, ଚାରିଟା ଜିନିଷ ପାଞ୍ଚଟା ଜିନିଷ ନିହାତି ଭାବେ ଛାଡିବା ଦରକାର। ଖାଇବା ପାଇଁ ତ ବହୁତ ଜିନିଷ, କିନ୍ତୁ ଛାଡିବା କୋଉଟା କୋଉଟା ତମେ ସେଟାକୁ ଧ୍ୟାନ କରିବା ଦରକାର। ପ୍ରଥମ କଥା ହେଲା ମଇଦା ଜାତୀୟ ଖାଦ୍ୟ, ଡକ୍ଟର ମାନେ ବି କୁହନ୍ତି, ଆପଣ ଦେଖିପାରିବେ, ଆପଣ ଦେଖିବେ ଆଜିକା ଡେଟ୍ରେ ପ୍ରାୟ 180 ଖାଦ୍ୟରେ କି 90 ଖାଦ୍ୟରେ ମଇଦା ଫୁଲ ଥାଏ। ପ୍ରଥମ କଥା ହେଲା ମଇଦା ଛାଡିବେ। ଦୁଇ ହେଲା ମିଠା ଜାତୀୟ ଖାଦ୍ୟ, ସୁଗର, ଅଧିକ ମାତ୍ରାରେ ସୁଗର, ଠିକ ଅଛି। ତୃତୀୟ ହେଲା ଅଧିକ ମାତ୍ରାରେ ପାମ୍ ଅଏଲ୍ ଅଏଲ୍ ନେବା, ଛଣାଛଣି ବେଶୀ ବାହାର ଖାଇବା। ଆମେ ମିଡିଲ କ୍ଲାସ୍ ଫ୍ୟାମିଲି ଅଛୁ, ତରକାରୀରେ ବଜାରରେ ଏମିତି ଖାଇଦେଲେ ଟିକେ ଚଳିବ, ନୋ ପ୍ରୋବ୍ଲେମ, କିନ୍ତୁ ଅଧିକ

0: ଆମ ଯୁବବାଣୀ କାର୍ଯ୍ୟକ୍ରମ ତରଫରୁ ଆକାଶବାଣୀ ବ୍ରହ୍ମପୁର ତରଫରୁ ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ।
0: ବନ୍ଧୁ, ଶୁଣିଲେ ଆମ ଅତିଥି ତଥା ଯୋଗ ଶିକ୍ଷକ ଶ୍ରୀ ବିକ୍ରମ କୁମାର ଚୌଧୁରୀଙ୍କ କଥା। ଆଶା କରୁଛି ଆପଣଙ୍କୁ ତାଙ୍କ କଥା ନିହାତି ଭାବରେ ଭଲ ଲାଗିଥିବ। ତେବେ ଏଥିରୁ ଆମେ କ'ଣ ଜାଣିଲେ? ଏହି ଆଲୋଚନାରୁ ଆମେ ଜାଣିଲେ ଯେ ପ୍ରଥମେ ପ୍ରତିଦିନ ଅତି କମ୍ରେ 20-30 ମିନିଟ୍ ଯୋଗ ଓ ପ୍ରାଣାୟାମ କରିବାର ଅଭ୍ୟାସ କରନ୍ତୁ। ଯଦି ଆମେ ନିୟମିତ ଶରୀର ଚର୍ଚ୍ଚା କିମ୍ବା ଯୋଗ ନ କରୁ, ତେବେ ଶରୀରରେ ଜଡ଼ତା, ଓଜନ ବୃଦ୍ଧି, ପିଠି ଓ ଗଳା ବେଦନା, ମାନସିକ ଚାପ ଭଳି ସମସ୍ୟା ବଢ଼ିପାରେ। ଦ୍ୱିତୀୟତଃ, ସବୁବେଳେ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ। ଅଧିକ ତେଲ, ଜଙ୍କ୍ ଫୁଡ୍ ଓ ଅନିୟମିତ ଖାଦ୍ୟାଭ୍ୟାସ ଆମ ଶରୀରକୁ ଦୁର୍ବଳ କରିଥାଏ ଏବଂ ମୋଟାପଣ, ମଧୁମେହ ଓ ରକ୍ତଚାପ ଭଳି ସମସ୍ୟାର ସମ୍ମୁଖୀନ ମଧ୍ୟ କରାଇପାରେ। ତୃତୀୟତଃ, ଦିନକୁ 7-8 ଘଣ୍ଟା ଭଲ ନିଦ୍ରା ନେବା ଅତ୍ୟନ୍ତ ଜରୁରୀ। ପର୍ଯ୍ୟାପ୍ତ ନିଦ୍ରା ନ ମିଳିଲେ ଶରୀର କ୍ଲାନ୍ତ ଲାଗେ, ମନ ଅଶାନ୍ତ ରହି କାମରେ ମନ ଲାଗେ ନାହିଁ ଏବଂ ରୋଗ

0: ଖାଇବ ଖାସ ଖାଇବ କାଇ କହିବ ମୋର ଖାଇବ ଆମେ ତ ଭାଇର ସଚ ତମର।
1: ଆକାଶବାଣୀ ବ୍ରହ୍ମପୁର ଆସନ ଶୁଣିବା ଓଡ଼ିଆରେ ସମ୍ବାଦ ରିଲିଫ୍ ରିପୋର୍ଟ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ମୁଖ୍ୟ ସମ୍ବାଦ 2047 ବିକଶିତ ଭାରତ ଗଠନ ଲକ୍ଷ୍ୟ ପୂରଣ ପାଇଁ ବିକାଶ ପ୍ରତ୍ୟେକ ବର୍ଗ ଓ ବ୍ୟକ୍ତିଙ୍କ ନିକଟ ପହଞ୍ଚିବାର ଆବଶ୍ୟକତା ରହିଛି। ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କର ଉଦ୍ବୋଧନ। ସୁସ୍ଥ ଆୟୁ ଯୋଗ ବାର୍ତ୍ତା ନେଇ ଦେଶ ତଥା ଦେଶ ବାହାରେ ଆଜି ଆନ୍ତର୍ଜାତିକ ଯୋଗ ଦିବସ ପାଳିତ। ମାନସିକ ଓ ଶାରୀରିକ ସୁସ୍ଥ ପାଇଁ ଯୋଗ ଅପରିହାର୍ଯ୍ୟ କହିଲେ ପ୍ରଧାନମନ୍ତ୍ରୀ। ତାମିଲନାଡ଼ୁରେ ଆମୋନିଆ ଗ୍ୟାସ୍ ଦୁର୍ଘଟଣାରେ 7 ମୃତ 70 ଆହତ ଏବଂ ଶ୍ରୀଲଙ୍କାର ଦାମ୍ବୁଲାଠାରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ଏକଦିବସୀୟ କ୍ରିକେଟ୍ ସିରିଜ୍ର ଫାଇନାଲରେ ଶ୍ରୀଲଙ୍କାକୁ 66 ରନ୍ରେ ପରାସ୍ତ କଲା ଭାରତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟପ୍ରଦେଶର ଜବଲପୁରଠାରେ ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟ 36ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ବିଭିନ୍ନ ବିଭାଗର କୃତି ଛାତ୍ରଛାତ୍ରୀମାନଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରିଛନ୍ତି। ଉତ୍ସବରେ ମଧ୍ୟପ୍ରଦେଶ ରାଜ୍ୟପାଳ ତଥା କୁଳାଧିପତି ମଙ୍ଗୁଭାଇ ପଟେଲ, ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଏବଂ ଉଚ୍ଚଶିକ୍ଷାମନ୍ତ୍ରୀ ଇନ୍ଦର ସିଂ ପରମାର ଯୋଗଦେଇଥିଲେ। ଏହି ଅବସରରେ ରାଷ୍ଟ୍ରପତି ଉଦ୍ବୋଧନ ଦେଇ କହିଛନ୍ତି ରାଣୀ ଦୁର୍ଗାବତୀଙ୍କ ନାମରେ ନାମିତ ଏହି ବିଶ୍ୱବିଦ୍ୟାଳୟ ସାହସ ବୀରତ୍ୱର ପ୍ରତୀକକୁ ସୂଚାଉଛି। ରାଣୀ ଦୁର୍ଗାବତୀ ସର୍ବଦା ଭାରତୀୟ ମହିଳାଙ୍କୁ ଆଗାମୀ ପିଢ଼ି ଲାଗି ପ୍ରୋତ୍ସାହିତ କରୁଥିଲେ ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ମୁର୍ମୁ କହିଛନ୍ତି

0: ପକ୍ଷରୁ ସଂସଦ ଅଧ୍ୟକ୍ଷ ମହମ୍ମଦ ବଗେର ଗାଲିବଫ୍ ଏବଂ ବୈଦେଶିକ ମନ୍ତ୍ରୀ ଆବାସ ଆରାଗାଛି ନେତୃତ୍ୱ ନେଉଛନ୍ତି। ଲେବାନନ ଉପରେ ଇସ୍ରାଏଲ୍ର ଲଗାତାର ଆକ୍ରମଣ ଯୋଗୁଁ ହର୍ମୁଜ୍ ପ୍ରଣାଳୀରେ ଜାହାଜ ଯାତାୟତ ବନ୍ଦ କରାଯିବା ସମ୍ପର୍କରେ ଇରାନ୍ କହିବା ପରେ ଏହି ବୈଠକ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଆମେରିକା ସେନା ପକ୍ଷରୁ କୁହାଯାଇଛି ହର୍ମୁଜ୍ ପ୍ରଣାଳୀ ଦେଇ ସମସ୍ତ ଜାହାଜର ଯାତାୟତ ଚାଲୁ ରହିଛି। ଶ୍ରୀଲଙ୍କାର ଦାମ୍ବୁଲାଠାରେ ପୁରୁଷ ବର୍ଗ ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ଅନୁଷ୍ଠିତ ଦିନିକିଆ ତ୍ରିରାଷ୍ଟ୍ରୀୟ ସିରିଜ୍ର ଫାଇନାଲ୍ ମ୍ୟାଚ୍ରେ ଭାରତ ଶ୍ରୀଲଙ୍କାକୁ 66 ରନ୍ରେ ପରାସ୍ତ କରିଛି। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 50 ଓଭରରେ 9 ୱିକେଟ୍ ବିନିମୟରେ 377 ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ଦଳ 47 ଓଭର ଗୋଟିଏ ବଲ୍ରେ 311 ରନ୍ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ତିଲକ ବର୍ମା 67 ରନ୍ ସଂଗ୍ରହ କରିଥିଲେ ଏବଂ ବୈଭବ ସୂର୍ଯ୍ୟବଂଶୀ 94 ରନ୍ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ ୟଶ ଠାକୁର ଏବଂ ବିପରାଜ ନିଗମ 3 ଲେଖାଏଁ ୱିକେଟ୍ ଅକ୍ତିଆର କରିଥିବାବେଳେ ଅଙ୍କୁଲ ରାୟ 2 ୱିକେଟ୍ ନେଇଥିଲେ। ଶ୍ରୀଲଙ୍କା ପାଇଁ କୁଗାଥାସ ମଧୁଲାନ, ରବୀନ୍ଦ୍ର ଫର୍ଣ୍ଣାଣ୍ଡୋ ଏବଂ ୱାନୁଜା ସାହାନ 2 ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ୱାନୁଜା ସାହାନ 69 ବଲ୍ରୁ 62 ରନ୍ କରିଥିବାବେଳେ ସଦିରା ସମାରୀ ବିକ୍ରମ 44 ବଲ୍ରୁ 52 ରନ୍ ସଂଗ୍ରହ କରିଥିଲେ। ଅକ୍ଲ୍ୟାଣ୍ଡଠାରେ ଅନୁଷ୍ଠିତ ଏଫ୍ଆଇଏଚ୍ ହକି ମହିଳା ନ୍ୟାସନାଲ୍ କପ୍ ପ୍ରତିଯୋଗିତାରେ ଭାରତୀୟ ମହିଳା ହକି ଦଳ ଚାମ୍ପିୟନ୍ ହୋଇଛି। ଭାରତ ନ୍ୟୁଜିଲାଣ୍ଡକୁ 2-0 ଗୋଲ୍ରେ ପରାସ୍ତ କରି ଫାଇନାଲ୍ରେ ବିଜୟୀ ହୋଇଛି। ଖେଳର ପ୍ରଥମ 4 ମିନିଟ୍ ମଧ୍ୟରେ ଭାରତ ପକ୍ଷରୁ ନବନୀତ କୌର ପ୍ରଥମ ଗୋଲ୍ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଫ୍ଆଇଏଚ୍ ହକି ମହିଳା ନ୍ୟାସନାଲ୍ କପ୍ ପ୍ରତିଯୋଗିତାରେ ଭାରତର ହକି ଦଳ ବିଜୟ ହାସଲ କରିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ଆଟଲାଣ୍ଟାଠାରେ ଆଜି ରାତିରେ ଫିଫା ବିଶ୍ୱକପ୍ ଗ୍ରୁପ୍ ଏଚ୍ ମ୍ୟାଚ୍ରେ ସ୍ପେନ୍ ଏବଂ ସାଉଦି ଆରବ ମଧ୍ୟରେ ଖେଳ ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 9:30 ଆରମ୍ଭ ହେବ। ଅନ୍ୟ ଏକ ଖେଳ ଆମେରିକାର ଲସ୍ ଏଞ୍ଜେଲସ୍ଠାରେ ରାତି 12:30 ଗ୍ରୁପ୍ ଜି ମ୍ୟାଚ୍ରେ ବେଲ୍ଜିୟମ୍ ଓ ଇରାନ୍ ମଧ୍ୟରେ ମୁକାବିଲା ହେବ। 2047 ବିକଶିତ ଭାରତ ଗଠନ ଲକ୍ଷ୍ୟ ପୂରଣ ପାଇଁ ବିକାଶ ପ୍ରତ୍ୟେକ ବର୍ଗ ଓ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବାର ଆବଶ୍ୟକତା ରହିଛି। ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କର ଉଦ୍ବୋଧନ। ସୁସ୍ଥ ଆୟୁ ପାଇଁ ରୋଗ ବାର୍ତ୍ତା ନେଇ ଦେଶ ତଥା ଦେଶ ବାହାରେ ଆଜି ଆନ୍ତର୍ଜାତିକ ଯୋଗ ଦିବସ ପାଳିତ। ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଅପରିହାର୍ଯ୍ୟ କହିଲେ ପ୍ରଧାନମନ୍ତ୍ରୀ। ତାମିଲନାଡୁରେ ଆମୋନିଆ ଗ୍ୟାସ୍ ଦୁର୍ଘଟଣାରେ 7 ମୃତ 70 ଆହତ। ଏବଂ ଶ୍ରୀଲଙ୍କାର ଦାମ୍ବୁଲାଠାରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ଏକ ଦିବସୀୟ କ୍ରିକେଟ୍ ସିରିଜ୍ର ଫାଇନାଲ୍ରେ ଶ୍ରୀଲଙ୍କାକୁ 66 ରନ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
0: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବରଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ବରଗଡ଼ ସମ୍ବାଦଦାତା ଉମେଶ ଚନ୍ଦ୍ର ବିଶ୍ୱାଳ ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ବରଗଡ଼ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନକୁ 10 ବର୍ଷ ପୂରଣ ହୋଇଛି। ସମଗ୍ର ଦେଶରେ ମାତୃ ମୃତ୍ୟୁ ହାର ରୋକିବା ପାଇଁ ଏହି କାର୍ଯ୍ୟକ୍ରମ ଚାଲିଛି। ବରଗଡ଼ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଛି। ଜିଲ୍ଲାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଏହି କାର୍ଯ୍ୟକ୍ରମ ହେଉଥିବା ବେଳେ ଗତବର୍ଷଠାରୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ଏହି ଅଭିଯାନକୁ କାର୍ଯ୍ୟକାରୀ କରାଯାଉଛି। 2024-25 ବର୍ଷରେ ଜିଲ୍ଲାରେ 9,000 ଗର୍ଭବତୀ ମହିଳା ଏହି ଯୋଜନାର ସେବା ପାଇଥିଲେ। ଚଳିତ ବର୍ଷ 22,000 ଗର୍ଭବତୀ ମହିଳା ଏହି ସେବା ପାଇଛନ୍ତି। ଜିଲ୍ଲାରେ ମାତୃ ମୃତ୍ୟୁ ହାରକୁ କମ୍ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ସଫଳ ହୋଇଛି ବୋଲି ଆକାଶବାଣୀକୁ କହିଛନ୍ତି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ କୁବେର ଚନ୍ଦ୍ର ମହନ୍ତ।
2: ପ୍ରତ୍ୟେକ ମଙ୍ଗଳବାର ଏବଂ ଶୁକ୍ରବାର ଦିନ ଭିଏଚ୍ ସେସନ୍ ହେଉଛି, ସେଥିରେ ଏଏନ୍ଏମ୍ ଦିଦିମାନେ ଅଛନ୍ତି ବା ମଲ୍ଟିପର୍

ମାସ 24 ତାରିଖ ସୁଦ୍ଧା ମୃତକଙ୍କ ପରିବାରକୁ 15 ଲକ୍ଷ ଟଙ୍କା ପ୍ରଦାନ କରିବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଧାର୍ଯ୍ୟ ସମୟ ମଧ୍ୟରେ କ୍ଷତିପୂରଣ ନ ଦେଲେ ଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜାତୀୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା 3 ପ୍ରତିଭା ସୋହେଲା ବ୍ଲକ କୁଚିପାଲିର ସୁମନ କଲ୍ୟାଣ ଦାସ, ଭଟଲି ବ୍ଲକ ଭିଞ୍ଜେତୋରାର ନିବାସ କୁମୁରା ଏବଂ ବରଗଡ଼ର ଜିତାମିତ୍ର ସାହୁଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ବରଗଡ଼ର ଗାନ୍ଧୀ ସ୍ମୃତି ପାଠାଗାରଠାରେ ସଭାପତି ଅରୁଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଚନ୍ଦ୍ରମଣି ବଡ଼ନାୟକ ଅତିଥି ଭାବେ ଯୋଗ ଦେଇଥିଲେ। ବରଗଡ଼ ଜିଲ୍ଲାରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି ପାଉଛି। ବେଙ୍ଗାଲୁରୁର ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବେସିକ୍ ନିଡ୍ସ ଇଣ୍ଡିଆ ଏବଂ ପଲ୍ଲୀ ଆଲୋକ ପାଠାଗାର ପକ୍ଷରୁ ପାଇକମାଳ ବ୍ଲକର 10 ପଞ୍ଚାୟତରେ ଗୋଷ୍ଠୀ ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଚାଲିଛି। ଏଥିରେ ବିଭିନ୍ନ ବୟସର ପ୍ରାୟ 500 ଜଣ ମାନସିକ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ପରିବାର ଲୋକ ଏବଂ ସରକାରଙ୍କ ସହାୟତାରେ ସେମାନଙ୍କ ସେବାଯତ୍ନ, ଚିକିତ୍ସା ଏବଂ ଥଇଥାନ କାର୍ଯ୍ୟ ହାତକୁ ନିଆଯାଇଛି। ଜିଲ୍ଲାର ବରପାଲି, ଘେନ୍ସ, ପଦ୍ମପୁର, ତାଲଶ୍ରୀଗଡ଼ା ଆଦି ସ୍ଥାନରେ ଶୀତଳଷଷ୍ଠୀ ଯାତ୍ରା ବେଶ୍ ଧୁମ୍ଧାମ୍ରେ ପାଳିତ ହୋଇଯାଇଛି। ଲୌକିକ ରୀତିରେ ଦେବଦେବ ମହାଦେବ ଏବଂ ମାତା ପାର୍ବତୀଙ୍କର ବିବାହ ଉତ୍ସବ ଏବଂ ସାଂସ୍କୃତିକ ଶୋଭାଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁମାନଙ୍କର ପ୍ରବଳ ଜନସମାଗମ ହୋଇଥିଲା। ଶିଶୁ ଶ୍ରମ ଉଚ୍ଛେଦ, ଶିଶୁ ଅଧିକାର ସୁରକ୍ଷା ଏବଂ ଶିଶୁ ମିତ୍ର ସମାଜ ଗଠନ ଲକ୍ଷ୍ୟରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏବଂ ଶ୍ରମ ବିଭାଗର ମିଳିତ ଆନୁକୂଲ୍ୟରେ ଶିଶୁ ଶ୍ରମିକ ନିରାକରଣ ସମ୍ପର୍କିତ ଏକ କର୍ମଶାଳା ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର, ଆୟୋଗର ସଦସ୍ୟା କଳ୍ପନା ଲେଙ୍କା, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ଜୈବିକ ଓ ପ୍ରାକୃତିକ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜୈବିକ ଓ ପ୍ରାକୃତିକ କୃଷିର ପ୍ରସାର ମାଧ୍ୟମରେ ବରଗଡ଼ ଜିଲ୍ଲାକୁ ଏକ ବିଷମୁକ୍ତ ଓ ସୁସ୍ଥ କୃଷି ବ୍ୟବସ୍ଥାର ଦୃଷ୍ଟାନ୍ତମୂଳକ ଜିଲ୍ଲାରେ ପରିଣତ କରିବା ପାଇଁ ଚାଷୀମାନଙ୍କୁ ଆହ୍ୱାନ ଦେଇଥିଲେ। ରାଜ୍ୟ ସରକାର ଜୈବିକ ଓ ପ୍ରାକୃତିକ କୃଷିକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଚଳିତ ବର୍ଷ ପଦ୍ମପୁର, ଝାରବନ୍ଧ, ପାଇକମାଳ ଓ ବରଗଡ଼ ବ୍ଲକକୁ ସାମିଲ କରିଛନ୍ତି। ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୋଟ ଭୋଗ ପାଇଁ ବରଗଡ଼ ଜିଲ୍ଲାକୁ ଅମୃତ ଅର୍ଣ୍ଣ ଯୋଜନାରେ ସାମିଲ କରାଯାଇଛି, ଯାହା ଜିଲ୍ଲା ପାଇଁ ଗୌରବର ବିଷୟ ବୋଲି ବିଧାୟକ ଶ୍ରୀ ଷଡ଼ଙ୍ଗୀ କହିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଭଦ୍ରକ ଜିଲ୍ଲା ସମ୍ପର୍କରେ।

କୃଷକ ବନ୍ଧୁମାନଙ୍କ ପାଇଁ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ କିଷାନ ବାଣୀ।

0: ପଚାଶୀର ସର୍ବାଙ୍ଗୀନ ଉନ୍ନତି ପାଇଁ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ।
1: ଚାଷୀ ନମସ୍କାର, ବହୁତ ବହୁତ ସ୍ୱାଗତ ଆପଣଙ୍କୁ କିଷାନ ବାଣୀ। ଆଜିର ଆମର ହାଲୋ କିଷାନ ବାଣୀ ଅଗଣାକୁ ମଙ୍ଗଳୁରେ ସର୍ଦ୍ଦାର ନାହିଁ। ମୁଁ ଦେଖିଲି ମୋର ସମସ୍ତେ ମତେ ପାଗଳ କହୁଥିଲେ କି ମୁଁ ଜିଆ ଖତ ବ୍ୟବହାର କରୁଛି, ମୁଁ ଆମର ଗାଈ ଗୋବର ବ୍ୟବହାର କରୁଛି ବୋଲିକି। ଏବେ ଦେଖେ ସରକାର ନିଜେ କହୁଛନ୍ତି କି କ୍ଷେତକୁ ବଞ୍ଚେଇବା ପାଇଁ ଆମକୁ ଜୈବିକ ଚାଷ

0: ତା ବିଷୟରେ ବି ଟିକେ କଥା ହେବା।
1: ହେଲେ ଆଜି ଆମ ପାଖରେ କିଏ ଅଛନ୍ତି ଜଣା
2: କହି ଦେ କି
1: ଡକ୍ଟର ସୁତନ କୁମାର ଶତପଥି।
2: ଆଚ୍ଛା
1: ଜାଣିଛ ସାର ତ ଆସିଥିଲେ
2: ଆସିଥିଲେ
1: ବରିଷ୍ଠ ବୈଜ୍ଞାନିକ ଆଉ ସେଇଥିର କେନ୍ଦ୍ର ମୁଖ୍ୟ ମାନେ କୃଷି ବିଜ୍ଞାନ କେନ୍ଦ୍ର ଭଞ୍ଜନଗର ସେ ମୁଖ୍ୟ ଅଛନ୍ତି। ସେ ସାର ଆଜି ଆମ ପାଖକୁ ଆସିଛନ୍ତି ଆଉ ଆମେ ତାଙ୍କୁ ଯାହା ଯାହା ମନରେ ଅଛି ପଚାରିଦେବା
2: ସବୁ ପଚାରିଦେବା।
1: ଆମ ମନର ପ୍ରଶ୍ନ ପଚାରିବା ଆମ ଶ୍ରୋତା ଚାଷୀ ଭାଇ ଭଉଣୀ ମାନେ ଯୋଉ ପ୍ରଶ୍ନ କରିବେ ତା ବି ଉତ୍ତର ଦେଇଦେବା। ସାର ବି ପହଞ୍ଚି ଗଲେଣି ତାଙ୍କୁ ଡାକିଦେବା
2: ଆରମ୍ଭ କରିବା। ସାର ବହୁତ ବହୁତ ସ୍ୱାଗତ ଆପଣଙ୍କୁ ଆମର ହାଲୋ କିଷାନ ବାଣୀର ଆଜିର ଏଇ ଅଗଣାକୁ। ସାର ଆପଣ ଯେମିତି ଶୁଣିଲେ ଆମେ କ୍ଷେତ ବଚାଓ ଅଭିଯାନ ବିଷୟରେ କଥା ହଉଛୁ। ହେଲେ ମାନ୍ୟବର ପ୍ରଧାନମନ୍ତ୍ରୀ ତ କହିଲେ ଆମକୁ କି ପୌରାଣିକ ପଦ୍ଧତିରେ ଯୋଉ ଆମେ ଚାଷ କରୁଥିଲେ ସେଇଥିରକୁ ଆମେ ଫେରିଯିବା ଦରକାର। ହେଲେ ସାର ପଦ୍ଧତିର ଅର୍ଥ ତ ସେୟା ନୁହେଁ କି ଆମେ ଆଉ ଥରେ ହଳ ଲଙ୍ଗଳ ଚାଷ କରିବା। ପୁରୁଣା ପଦ୍ଧତିର ଅର୍ଥ ହଉଛି ପୁରୁଣା ଯୋଉ ଆମର ଲୋକମାନେ ଯୋଉ ମାଇଣ୍ଡ ସେଟ୍ ନେଇକି ଚାଷ କରୁଥିଲେ ବିନା ସାରରେ ଚାଷ କରୁଥିଲେ ସେ ବିଷୟରେ ଚାଷ କରିବା। ହେଲେ ଆମର ମଙ୍ଗଳଟା କଣ କହୁଛନ୍ତି ନା ସାର, ସେ କହୁଛି କି ଆମେ ଯେମିତି ହଳ ଲଙ୍ଗଳ ଚାଷ କରୁଥିଲେ ବଳଦରେ ଚାଷ କରୁଥିଲେ ସେମିତି ଚାଷ କରିବା। ଆପଣ ଟିକେ ଭଲକିରି ବୁଝିଦେଲେ ହୁଅନ୍ତାନି।
3: ଆମର ଏଇ ଯୋଉ କ୍ଷେତ ବଞ୍ଚାଓ ଅଭିଯାନ ଏଇଟା ଆମର ଜୁନ୍ 1 ରୁ ଜୁନ୍ 30 ପର୍ଯ୍ୟନ୍ତ ଆମର ମାସ ସାରା ଏଇ ପ୍ରୋଗ୍ରାମଟି ଚାଲିବ। ଏହି କାର୍ଯ୍ୟକ୍ରମରେ ଆମର ଚାଷୀ ଭାଇ ଓ ଭଉଣୀମାନଙ୍କୁ ଆମେ ସଚେତନତା ଶିବିରରେ ଆମେ ତାଙ୍କୁ ବୁଝେଇ କହୁଛୁ ଆମର ଜୁଡ଼ିସିୟସ୍ ବାଲାନ୍ସ ଫର୍ଟିଲାଇଜର୍ ଆମେ କେମିତି ଆପ୍ଲାଏ କରିବା, ତାପରେ ସେକେଣ୍ଡ ଥିଙ୍ଗ ଆମର ଯେଉଁ ଗ୍ରୀନ୍ ମେନ୍ୟୁରିଂ କହୁଛେ ସବୁଜ ଫସଲକୁ କେମିତି ଆମେ ଆପଣେଇବା ତା ଉପରେ ଆମେ ଆଲୋକପାତ କରୁଛେ, ଏବଂ ଆମର ତା ସହିତ ମାଟିଟି କେମିତି ପରୀକ୍ଷା କରିବା ଆଉ ମାଟିର ଉର୍ବରତା କେମିତି ବଜାୟ ରହିବ ଆଉ ସାରର ସୁପରିଚାଳନା କେମିତି କରିବା ତା ଉପରେ ଆମେ ଆଲୋକପାତ କରୁଛୁ, ଆଉ ଆମର ଯେଉଁ ପ୍ରାକୃତିକ ଚାଷ ଜୈବିକ ଚାଷକୁ କେମିତି ଆମେ ବେଶୀ ବଢ଼ିବା ଆଉ ଆମର ମାଟିର କେମିତି ଉର୍ବରତା ଠିକ୍ ରହିବ ଆଉ ପରିବେଶ କେମିତି ସ୍ୱାସ୍ଥ୍ୟ ପରିବେଶ କେମିତି ଭଲ ରହିବ ଏବଂ ନିଜର ସ୍ୱାସ୍ଥ୍ୟ ବି କେମିତି ଭଲ ରହିବ ତା ଉପରେ ଆମେ ଆଲୋକପାତ କରୁଛୁ ଜେନେରାଲି।
2: ଆଜ୍ଞା ସାର।
1: ସାର ଏଇଠି ଆମେ କଲ୍ ନେଇଯିବା।
3: ଠିକ୍ ଅଛି।
2: ହ୍ୟାଲୋ
4: ଆଜ୍ଞା ନମସ୍କାର।
2: ନମସ୍କାର, ହ୍ୟାଲୋ କିଷାନ ବାଣୀକୁ ସ୍ୱାଗତ ଭାଇ, କିଏ କହୁଥିଲେ ନିଜ ପରିଚୟ ଦେବେ?
4: ମୁଁ ସନାତନ ବେହେରା।
2: ସନାତନ ବେହେରା ଭାଇ ଆପଣଙ୍କ ପ୍ରଶ୍ନ କଣ ପଚାରନ୍ତୁ, ଆଜି ଆମର ଏକ୍ସପର୍ଟ ଅଛନ୍ତି ଆମ ସାମ୍ନାରେ।
4: ମୁଁ ତ ଏବେ କିଛି ଦିନ ହେଲା ଆମ ଘରେ ଥିବା ପୁରା ରେଡିଓ ତିଆରି କରି ଶୁଣୁଛି।
2: ଆଜ୍ଞା,
4: ବର୍ତ୍ତମାନ ଆପଣଙ୍କ କ୍ଷେତ ବଚାଓ ଯୋଜନା ଚାଲିଛି ବୋଧେ?
2: ଆଜ୍ଞା ଆଜ୍ଞା, କ୍ଷେତ ବଚାଓ ଯୋଜନା ଚାଲିଛି।
4: ପ୍ରକୃତ ଅର୍ଥଟା କଣ ଆଉ ଆମେ ଆମ ମାଟିକୁ ବଞ୍ଚିବା ପାଇଁ କଣ
3: କରିପାରିବା? ଧନ୍ୟବାଦ ସନତ ବାବୁ, ଆମର ଯେଉଁ ଆପଣ ଯେଉଁ ପ୍ରଶ୍ନଟି କଲେ ଏଇଟା ଆମର ଯେଉଁ ଜୁନ୍ 1 ରୁ ଜୁନ୍ 30 2026 ପର୍ଯ୍ୟନ୍ତ ଏଇ ଯେଉଁ ଅଭିଯାନ କ୍ଷେତ ବଚାଓ ଅଭିଯାନ ଆମର ଦେଶବ୍ୟାପୀ ଚାଲିଛି, ଆର ମୂଳ ଉଦ୍ଦେଶ୍ୟ ହେଲା ଆମର ଫାର୍ମର ଫାର୍ମିଂ କମ୍ୟୁନିଟି ଭିତରେ ଗୋଟେ ଆୱାରନେସ୍ ଆମେ କ୍ରିଏଟ୍ କରିବୁ, ଯେଉଁଟାକି ଆମର ଫର୍ଟିଲାଇଜର୍ ବାଲାନ୍ସ କରିକି କେମିତି ଆମେ ଆପ୍ଲାଏ ହେବ, ତାପରେ ଆମର ସଏଲ୍ ଟେଷ୍ଟ କେମିତି ଆମେ କରିବା ନିହାତି ଦରକାର, ସଏଲ୍ ଟେଷ୍ଟ ଉପରେ ଆମେ ଇମ୍ଫାସାଇଜ୍ କରୁଛୁ, ତାପରେ ଆମର ଯେଉଁ ଗ୍ରୀନ୍ ମେନ୍ୟୁରିଂ ଆମେ କହୁଛେ ସବୁଜ ସାରକୁ କେମିତି ବହୁଳ ବ୍ୟବହାର କରିବା, ତାପରେ ଆମର ଯେଉଁ ଆୱାରନେସ୍ କରୁଛୁ ଥ୍ରୋ ଡେମନଷ୍ଟ୍ରେସନ୍ ସାହାଯ୍ୟ ବି କରୁଛୁ, ନ୍ୟାଚୁରାଲ୍ ଫାର୍ମିଂ ଯେଉଁ ଆମେ କହୁଛେ ପ୍ରାକୃତିକ ଚାଷକୁ କିପରି ଆମେ ବ୍ୟାପକ ଉପାୟରେ ଆମର ଦେଶବ୍ୟାପୀ କେମିତି ଆମେ ଚାଷୀ ଭାଇମାନେ ଆପଣେଇବେ ତାକୁ ଆମେ ଉଦ୍ଦେଶ୍ୟ

0: ତାକୁ ଯଦି ବ୍ୟବହାର କରିବା, ଯଦି ସେ ପୋକକୁ ଯଦି ନିୟନ୍ତ୍ରଣ କରିଦେଇପାରିବା ତେବେ ଆମେ ତାକୁ ବ୍ୟବହାର କରିବା, ଯେଉଁଟାକି ସେଇଟା ପରିବେଶ ନଷ୍ଟ କଲାନି, ଦୂଷିତ କଲାନି, ମାଟି ବି ସୁରକ୍ଷା ରହିଲା, ନିଜ ବି ହେଲ୍ଥ ଠିକ୍ ହେଲା। ଆଉ ସିଞ୍ଚନ କରିବା ଦ୍ୱାରା କ'ଣ ହେଉଛି, ଆମର ପ୍ରିକସନ୍ ପ୍ରପର୍ଲି ଚାଷୀ ଭାଇମାନେ ଭଉଣୀମାନେ ନେଇପାରୁନାହାନ୍ତି, କାରଣ ନିହାତି ମାସ୍କଟେ ପିନ୍ଧିବା ଦରକାର, ହାତରେ ଗ୍ଲୋଭ୍ସଟି ନିହାତି ପିନ୍ଧିବା ଦରକାର, ଆଖିରେ ଆମର ଚଷମାଟେ ନିହାତି ପିନ୍ଧିବା ଦରକାର, ସେ କିଛି ବି ପ୍ରିକସନ୍ ନେଉନାହାନ୍ତି। ତାଦ୍ୱାରା କ'ଣ ହେଉଛି, ଆମେ ସିଞ୍ଚନ କଲାପରେ ଆମର ସେ ନଖ ସନ୍ଧାରେ ଆମର କେମିକାଲ୍ ରହିଯାଉଛି, ଆଉ ଆମର ନିଶ୍ୱାସ ପ୍ରଶ୍ୱାସରେ ଆମର ମାନେ ଯଦି ଉତ୍ତର ଦକ୍ଷିଣ ଯଦି ପବନ ହୋଇଗଲା ଏବଂ ସ୍ପ୍ରେ କଲାବେଳେ ତେବେ ସିଧା ଯାଇକି ଲଙ୍ଗସରେ ଆମର ରହୁଛି। ତାଦ୍ୱାରା କ'ଣ ହେଉଛି, ଆମର ଏଇ ଯେଉଁ ପ୍ରକ୍ରିୟାରେ ଆମର ହଠାତ୍ କି ଦେହ ଖରାପ ନହେଲେ ବି ଏଇ ପ୍ରକ୍ରିୟା ଯଦି ଆମେ 10 ବର୍ଷ 15 ବର୍ଷ ଯଦି ଆମେ କରି ଚାଲିବା ତେବେ ଆମର ନିହାତି ମାନେ ସ୍ୱାସ୍ଥ୍ୟ ଖରାପ ହେବ।
1: ହେଲେ ସାର୍, ମୋର ବାପ ଜେଜ ଅମଳରେ ମୁଁ ଯେଉଁ ଜମିବାଡ଼ିକି ଯାଉଥିଲି, ଯେଉଁ ଦେଖୁଥିଲି ମାଟି ଫୁସଫୁସିଆ ମାଟି, ଓ ସେ ମାଟିକି ଦେଖିଲେ ମନ ସରାଇ ଯାଉଥିଲା। ଏବେ ସମୟକ୍ରମେ ମାଟିର ଯେଉଁ ଆଣ୍ଟପଣ ହେଇଗଲାଣି, ମାଟିଟା ଆଉ ଦେଖି ମୋତେ ଲାଗୁନି ଏଇଟା ଆମ ଚାଷ ଜମି ଭଳିଆ। ବର୍ତ୍ତମାନ ତା ଆଲୋଚନା କରୁଛି
0: ଆପଣଙ୍କୁ କହୁଛି, ଯେଉଁଟାକି ଆମର ମାଟି ଧୀରେ ଧୀରେ ଯେଉଁ ଖରାପ ହେବା ପାଇଁ ଯାଉଛି, ତାର ମାନେ ଅର୍ଥ ହେଲା ମାଟିଟି ଯଦି ପଥର ହେବା ପାଇଁ ଯଦି 10 ବର୍ଷ ଲାଗିଲା କି 15 ବର୍ଷ ଲାଗିଲା, ଯଦି ଖରାପ ହେଇଗଲା ତେବେ ଆଉ ଆମେ ଯେତେ ଫର୍ଟିଲାଇଜର୍ ଦେବା, କେମିକାଲ୍ ଦେବା, ଫର୍ଟିଲାଇଜ୍ ଦେବା, ହର୍ମୋନ୍ ଦେବା, ସେ କିଛି ରିସିଭ୍ କରିବନି। ମାଟି ମାଟିଟା ପଥର ହେଇଗଲା, ଆପଣ ପଥରକୁ 4 ପଥରକୁ ନେଇକି ଯଦି ଆମେ ମଝିରେ ଗଛ ଲଗେଇ ପାଣି ଦେଲେ କ'ଣ ଗଛ ବଞ୍ଚିପାରିବ? ବଞ୍ଚିପାରିବନି। ସେଥିପାଇଁ ଆମେ ମାଟିକୁ ନିହାତି ସୁରକ୍ଷା ଦେବା, ଆଉ ତା ଉର୍ବରତା କେମିତି ବଜାୟ ରହିବ ଆମେ ଏଇ ଯେଉଁ ପଦ୍ଧତିକୁ ଆମେ ସବୁ ଆପଣେଇବା, ତାଦ୍ୱାରା ଆମର ଭବିଷ୍ୟତରେ ଯେଉଁ ଆମ ନେକ୍ସଟ ଯେଉଁ ଜେନେରେସନ୍ କହୁଛେ ସେମାନଙ୍କ ପାଇଁ ଆମକୁ ସୁରକ୍ଷା ଦେବାକୁ ପଡ଼ିବ।
2: ସାର୍, ଆଜି ତ ଆମେ ବିଷୟ ରଖିଛେ ମାଟିର ସ୍ୱାସ୍ଥ୍ୟ, ମୋତେ ଟିକେ କହିଦିଅନ୍ତୁ ସାର୍, ମାଟିର ସ୍ୱାସ୍ଥ୍ୟ କହିଲେ କ'ଣ?
0: ମାଟିର ସ୍ୱାସ୍ଥ୍ୟ ମାନେ ଆପଣଙ୍କର ମାଟିର pH ଲେବେଲ୍ କ'ଣ, ତାର କାର୍ବନ୍ ନାଇଟ୍ରୋଜେନ୍ ରେସିଓ କ'ଣ, ଆଉ ତାର ଆମର NPK ଆମେ ଯେଉଁ କହୁଛୁ ଡଗରାଜନ ଫସ୍ଫରସ୍ ପଟାସ୍ କେତେ ପ୍ରତିଶତ ମାଟିରେ ରହୁଛି, ଏବଂ ଆମେ ମାଇକ୍ରୋନ୍ୟୁଟ୍ରିଏଣ୍ଟ ଆମର ଦେଖନ୍ତୁ ଏବେ ଗଞ୍ଜାମ ମାଟିରେ ଆମର ମାଇକ୍ରୋନ୍ୟୁଟ୍ରିଏଣ୍ଟ ବି ଆମର ଅଭାବ ଦେଖାଗଲାଣି, ଯେମିତି ଆମେ କହୁଛୁ ଜିଙ୍କ୍, ଆଇରନ୍, ଏଇଟା ସବୁ ଅଭାବ ଧୀରେ ଧୀରେ ଦେଖାଗଲାଣି। ତାକୁ ବି ଆମର ଦେଖନ୍ତୁ ଯେଉଁ ଆମର କୋବି ଜାତି ଫସଲରେ ଆମେ ତାକୁ ବୋରନ୍ର ବ୍ୟବହାର କରନ୍ତୁ, ଯେଉଁ 1% ଆପଣ ସ୍ପ୍ରେ କରିବା ପାଇଁ କହୁଛୁ, କାରଣ ଆମେ ବୋରନ୍ର ଅଭାବ ହେଲାଣି, ଜିଙ୍କ୍ର ଅଭାବ ହେଲାଣି, ସେଥିପାଇଁ ଆମେ ତାକୁ ମାଟିରେ ନିହାତି ପରୀକ୍ଷା କରିବା ଦରକାର।
2: ସାର୍, ଆପଣ ଯେଉଁ ଏସବୁ ଅଭାବ ହେଲାଣି ବୋଲି କହୁଛନ୍ତି, ଏ ଅଭାବର କାରଣ କ'ଣ ହେଇପାରେ?
0: ଅଭାବ ଆକ୍ଚୁଲି ବହୁତ ଗୁଡ଼ାଏ କାରଣ ଅଛି, ଆମର ଯେମିତି କହିଲି ଆମର ଜୁଡ଼ିସିୟସ୍ ଫର୍ଟିଲାଇଜର୍ ଆପ୍ଲିକେସନ୍ ହେଉନି, ଯେଉଁ ଧରନ୍ତୁ ଆମେ 10 କିଲୋ ୟୁରିଆ ଦରକାର, ଆମେ ସେଠି 15-20 କିଲୋ ପକେଇ ଦେଉଛେ। ତାପରେ ଆମେ ଲି କଲର୍ ଚାର୍ଟ ଜମି କହୁଛେ ଗୋଟେ ଅଛି, ମାନେ ଆପଣ ଧାନର ପତ୍ରକୁ ଦେଖିକି ତାର ଲିପ୍ କଲର୍ ଚାର୍ଟ ଗୋଟେ ଅଛି, ତାକୁ ଦେଖିକି ଆମେ ସାର ପରିଚାଳନା କରିପାରିବା, କିନ୍ତୁ ଆମେ ତାକୁ ବି ବ୍ୟବହାର କରୁନି। ଆମେ ପାଖ ପଡ଼ୋଶୀର ଯଦି ଭଲ ଗ୍ରୋଥ୍ ଆସିଛି, ଭଲ ଯଦି ଆମର ଛନ୍ ଛନିଆ ଭେଜିଟେଟିଭ୍ ଗ୍ରୋଥ୍ ଆସିଛି, ଆମେ ତାକୁ ଦେଖିକି ବି ଆମେ ଆଉ

0: କହୁଛନ୍ତି କି ମାଟିର ସ୍ୱାସ୍ଥ୍ୟ ଖରାପ ହେଇଯାଉଛନ୍ତି, ହେଲେ ସେ ସମୟରେ ଯେତେ ଚଷିବା ସେତେ ଭଲ ହବ ନା ଆଉ କିଛି ସେ ଚଷିବା ସମୟର ଆଉ କିଛି ପଦ୍ଧତି ନୂଆ ଆପଣେଇବା ଦରକାର ସାର୍?
1: ଆମର ଯୋଉ ଆଗରୁ ଯେମିତି ଆମେ ମାନେ ହଳ କରିଦେଉଥିଲେ, ସେମିତି ଏବେ ଆମେ ଯେମିତି ମେକାନିସମ୍ ଯେଉଁ କରୁଛେ, ଆମର ଏମ୍ବି ପ୍ଲାଉ ଆମେ ବ୍ୟବହାର କରୁଛେ, ଆମେ ପ୍ରାୟ 2-3 ଗୋଟ ଚାଷ ନିହାତି କରିବା ଦରକାର। ଯେକୌଣସି କ୍ରପ୍ ଆମେ ଯଦି ଲଗେଇବା ତା ପୂର୍ବରୁ 2-3 ଗୋଟ ଚାଷ କରିବା ଦରକାର। ତାଦ୍ୱାରା କ'ଣ ହେଉଛି, ଟପ୍ ସେଲ୍ଟା ତଳକୁ ଯିବ, ତଳ ସେଲ୍ଟା ଉପରକୁ ଆସିବ, ମାନେ ପ୍ରପର୍ଲି ଆମର ମାଟିଟା ତଳ ଉପର ବି ହେଇପାରିବ। ତାଦ୍ୱାରା କ'ଣ ହେବ, ଆମର ଏରିଏସନ୍ ହେଲା, ଅକ୍ସିଜେନ୍ ହେଲା ଗଲା, ତାପରେ ଏରିଏସନ୍ ହେଲା, ତା ମାଟିର ମାନେ ଫୁସଫୁସିଆ ହେଲା। ତାଦ୍ୱାରା କ'ଣ ହେଉଛି, ଆମର ଚାଷ ପାଇଁ ଏଇଟା ବହୁତ ମାନେ ଉପଯୋଗୀ ହେଲା। ଆଉ ଆମେ ଆଗରୁ କ'ଣ କରୁଥିଲେ, ଯଦି ଆମେ ହଳରେ ଚାଷ କରୁଥିଲେ ସେତେ ମାନେ ଡିପ୍ରେ ଆମର ଆମେ ଚାଷ କରିପାରୁନଥିଲେ।
0: ଆଜ୍ଞା ସାର୍, ଗୋଟେ କଲ୍ ନେଇଯିବ ସାର୍। ହ୍ୟାଲୋ, ନମସ୍କାର ଭାଇ, କିଏ କହୁଥିଲେ, ନିଜ ପରିଚୟ ଦେବେ? ଆଚ୍ଛା ଭାଇ, ଆଜିର ଆମର ବିଷୟ ହେଉଛି ମୃତ୍ତିକାର ସ୍ୱାସ୍ଥ୍ୟ ଏବଂ ତାର ସୁରକ୍ଷା। ତାହେଲେ ଆପଣ କଣ ପ୍ରଶ୍ନ ପଚାରିବାକୁ ଚାହୁଁଛନ୍ତି ଆମ ସାର୍ ଆପଣଙ୍କ ନିକଟରେ ଉପସ୍ଥିତ?
2: ଏହି ପକ୍ଷରେ ବହୁତ ଗୁଡ଼ିଏ ପରିବେଶ ଉପରେ ମୃତ୍ତିକା ଉପରେ ଆପଣଙ୍କର କାର୍ଯ୍ୟକ୍ରମ କରୁଛନ୍ତି, ଜାଣି ଖୁସି ଲାଗୁଛି।
0: ଧନ୍ୟବାଦ।
2: ଗଞ୍ଜାମ ଜିଲ୍ଲାରେ ଅନେକ ଲୋକ ଚାଷ କାର୍ଯ୍ୟରେ ନିୟୋଜିତ ଅଛନ୍ତି, ଚାଷ କାର୍ଯ୍ୟ କରନ୍ତି, କିନ୍ତୁ ଯେହେତୁ ସେମାନେ ବିଜ୍ଞାନର ଏପର୍ଯ୍ୟନ୍ତ ମାନେ ଆମର ଚାଷ କାର୍ଯ୍ୟକୁ ନେଇ ବିଜ୍ଞାନର ଯାହା ଯାହା ଅଗ୍ରଗତି ରହିଛି ସେ ବିଷୟରେ ସେମାନେ ସମ୍ପୂର୍ଣ୍ଣ ରୂପେ ଜାଣିନାହାନ୍ତି। ମତେ ସୁନ୍ଦର ବିଷୟବସ୍ତୁ ଜାଣି ଖୁସି ଲାଗିଲା। ଗୋଟିଏ କଥା, ମୃତ୍ତିକାର ମୃତ୍ତିକା ଖରାପ ହେଉଛି ବା

0: ଏଭଳି ଆମେ ଯଦି ବ୍ୟବହାର କରିବା ତେବେ ଆମର ପରିବେଶ ମାଟି ନିହାତି ସୁରକ୍ଷା ରହିବ, ଆଉ ସେଇଟା ହିଁ ଆମର କ୍ଷେତ ବଞ୍ଚାଇବାରେ ଆମେ ବିଭିନ୍ନ ପଞ୍ଚାୟତ ବିଭିନ୍ନ ଗାଁରେ ଯାଇକି ଆମେ ବୁଝାଉଛୁ ଚାଷୀ ଭାଇମାନଙ୍କୁ ଭଉଣୀମାନଙ୍କୁ।
1: ସାର୍ ମୋର ହେଲେ ଗୋଟେ ପ୍ରଶ୍ନ ହେଉଛି, ସମସ୍ତେ କେତେ କାଳରୁ ସାର୍ ରସାୟନ ସାର ପକେଇ ପକେଇ ଆସୁଛନ୍ତି, କୀଟନାଶକ ପକେଇ ପକେଇ ଆସୁଛନ୍ତି, ହେଲେ ଆପଣ ଏବେ କହୁଛନ୍ତି ଯଦି 40% କୀଟନାଶକ ପକେଇଲ ବା ରସାୟନ ପକେଇଲ ତାହେଲେ ଜୈବିକ ପ୍ରଣାଳୀ 60% କରିବ, ତାହେଲେ ସେମିତିରେ ମାଟି କିଛି ଏମିତି ପ୍ରଭାବ ପଡ଼ିନି ସାର୍?
0: ଆଗରୁ ଆମେ ଯେଉଁ ଏବେ 10 ବର୍ଷ କଥା ମୁଁ କହୁଛି, ଆମେ କ'ଣ କରୁଛେ 100% ଆମେ ଫର୍ଟିଲାଇଜର ଆପ୍ଲିକେସନ କରୁଛେ, ଆଉ ଆମର କେମିକାଲ ଆମେ 100% ବ୍ୟବହାର କରୁଛେ। ତା ଦ୍ୱାରା କ'ଣ ହେଉଛି, ଆମର ମାଟିଟି କ୍ଷୟକ୍ଷତି ହେଉଛି, ପରିବେଶ ଦୂଷିତ ହେଉଛି, ତାଦ୍ୱାରା ଆମର ଚାଷ କାର୍ଯ୍ୟରେ ବି ଆମର ବାଧାପ୍ରାପ୍ତ ହେଉଛି, ଆଉ ଆଗକୁ ବି ଏମିତି 10 ବର୍ଷ 15 ବର୍ଷ ଯଦି ଏମିତି ବ୍ୟବହାର କରିବା ମାଟିଟି ନିହାତି ଆମର ଖରାପ ହେଇଯିବ ଆଉ ପଥର ହେଇକି ଯିବ। ହେଲେ ଆକୁ ଆମେ ମାନେ ଭଲ କରିବା ପାଇଁ ହେଲେ ଆମେ ଜୈବିକ କୃଷିକୁ ଆମେ ବ୍ୟବହାର କରିବା, ଆଉ ଆମେ ସାଧାରଣତଃ କହିଥାଉ ଜୈବିକ କୃଷି ହେଉ କି ପ୍ରାକୃତିକ କୃଷି ହେଉ, ଆମେ ସାଧାରଣତଃ କହିଥାଉ ପ୍ରଥମ ବର୍ଷ ଆମର ଯେତିକି ଆଶାୟିତ ଅମଳ ହେବା କଥା ସେତିକି ହେବନି। ଧରନ୍ତୁ ଆମେ ଜେନେରାଲି ଆମେ ପାଉଛେ ଧରନ୍ତୁ 40 କ୍ୱିଣ୍ଟାଲ ପର୍ ହେକ୍ଟର ଆମେ ଧାନରେ ପାଉଛେ, ଆମେ ଅର୍ଗାନିକ୍ରେ ଯିବା ଆମେ ସେଠି

0: ମୁଁ ଭାବିଲି ଆମର ଯୋଉ ଜଣେ କହିଥିଲେ କି ଜୟ ଯବାନ ଜୟ କିଷାନ, ତେଣୁକି କିଷାନ ହେଲା ସବୁ ଆମ ଦେଶର ମୂଳ, ବୁଝିଲ ନା ନାଇଁ? ଏବେ କଣ ସମସ୍ତେ ଚାକିରି କରିବେ, ଅଫିସର ହେବେ, ନହେଲେ କିଏ କରିଯିବ? ଚାଷ କଲେ ତ ଖାଇବେ, ମେସିନରୁ ଖାଇବା ଦେବ କି?
1: ନାଇଁ,
0: ତେଣୁକି ଆମକୁ ଆଉ ଥରେ ଚାଷକୁ ଫେରିବାକୁ ପଡିବ।
1: ଖାଲି ଚାଷକୁ ଫେରିବାକୁ ପଡିବନି ରେ, ଜୈବିକ ଚାଷକୁ ଫେରିବାକୁ ପଡିବ।
0: ଆମେ ଜୈବିକ ଚାଷ କଲେ ସେ ଯୋଉ ରାସାୟନିକ ଚାଷ କଲେ, ଏଠି ସାର କହିଲେ ପୁରା ମାଟି ସବୁ ଟାଣ ହେଇଯାଉଛି, ପଥର ହେଇଯିବ।
1: ହେଲେ ସେଥିପାଇଁ ତ ଭାରତ ସରକାର ଆମର କହିଛନ୍ତି କ୍ଷେତ ବଞ୍ଚାଓ,
0: ସବୁ କ୍ଷେତ ବଞ୍ଚିବ। ଆମେ ଏବେ ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ ଅନୁରୋଧ କରିବା, ଆମେ ବିଦେଶ ଯିବାନି, ଆମ ମାଟିର ଯତ୍ନ ନବା, ଆମେ ଚାଷ କରିବା, ଆମେ ଖାଇବା, ଆମ ସାହି ପଡ଼ିଶା ଖୁଆଇବା,
1: ଆଉ ଭଲ ଖାଇବା। ଏ ରସାୟନ ମିଶ୍ରିତ ଖାଇବା ଖୁଆଇବାନି,
0: ନାଇଁ ରସାୟନ ମିଶ୍ରିତ ଖାଦ୍ୟ ଖାଇଲେ ତ ଆଗକୁ ରୋଗ ପଡିବ। ଆଉ ଆମର ସେ ହେମମା ଡାକିବିନି କି? ସେ କଥା କରିବାନି। ଆମର ସମୟ ଯାହା ହେଲା ହେଲା, ଆମର ଯୋଉ ଉତ୍ତର ପିଢ଼ି ଆସିବେ ନା, ସେମାନଙ୍କୁ ଆମେ ଭଲରେ ବଞ୍ଚିବାକୁ ଦେବାର ଅଛି ହେଲା। ହେଲେ ଆଜି ମତେ ବାସନ୍ତୀ କହିଛି ଟିକେ ଶୀଘ୍ର ଆସିବ, ଏବେ ସମୟ ହେଲାଣି ହେଲା, ନହେଲେ ଯାଉଛି। ହଁ,
1: ଯିବା ଯିବା,
0: ଚାଲ ଚାଲ ଯିବା।

0: मेरे।
1: ଆକାଶବାଣୀ ବ୍ରହ୍ମପୁର ସମୟ ଷ୍ଟୁଡ଼ିଓ ରାତି 10:00 ଏତେବେଳ ପର୍ଯ୍ୟନ୍ତ ଆପଣମାନେ ବିବିଧ ଭାରତୀର କାର୍ଯ୍ୟକ୍ରମ ଶୁଣୁଥିଲେ। ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ ଚଳଚ୍ଚିତ୍ର କଥା ଏବଂ ପରେ ପରେ କେତୋଟି ଓଡ଼ିଆ ଚଳଚ୍ଚିତ୍ର କଥା ଗୀତ।

ଚଳଚ୍ଚିତ୍ର ଅଭିନୟ ଅଭିମନ୍ୟୁ ଗୀତିଟି କଣ୍ଠନ କରିଛନ୍ତି ଉଦିତ ନାରାୟଣ। ସଙ୍ଗୀତ ନିର୍ଦ୍ଦେଶନା ପ୍ରେମାନନ୍ଦ ଏବଂ ଭକ୍ତ ପ୍ରସାଦ।